ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳିକୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ ନେଇଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ, ଶିଳ୍ପୀ ହେଲେ ନିର୍ମଳା ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଭଜନ ସମ୍ରାଟ ଭିକାରୀ ବଡ଼।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ବେଳେବେଳେ ଯୁକ୍ତିବାଦୀ ମନ ପ୍ରଶ୍ନ କରେ, ଶ୍ରୀ ଜଗନ୍ନାଥ ଯଦି ଏଡ଼େ ବିଚିତ୍ରକର୍ମା, ତେବେ ସେ କଳା ପାହାଡ଼ର ଆକ୍ରମଣକୁ ବରଦାସ୍ତ କଲେ କିଭଳି? ବାରମ୍ବାର ଯବନମାନଙ୍କର କଦର୍ଥନା ସହିଲେ କିଭଳି? କାହିଁ କିଛି ତ କରିପାରିଲେ ନାହିଁ। ସତ କଥା, ଜଗନ୍ନାଥଙ୍କ ବିଗ୍ରହକୁ ଏହିଭଳି ସମୟମାନଙ୍କରେ ସୁରକ୍ଷା ଦେବା ପାଇଁ ତାଙ୍କ ସେବକମାନେ ବିଭିନ୍ନ ଗୋପନୀୟ ସ୍ଥାନକୁ ନେଇଛନ୍ତି। ମନରେ ପ୍ରଶ୍ନ ଆସେ, ଯେଉଁ ଠାକୁର ନିଜେ ନିଜକୁ ରକ୍ଷା କରିପାରନ୍ତି ନାହିଁ, ସେ ଆମକୁ କ'ଣ ଉଦ୍ଧାର କରିବେ? ଯୁକ୍ତି ଦୃଷ୍ଟିରୁ ଏ ପ୍ରଶ୍ନଟି ଠିକ୍, କିନ୍ତୁ ଆଧ୍ୟାତ୍ମିକ ବିଚାରରେ ଏ ପ୍ରଶ୍ନର କୌଣସି ଅର୍ଥ ନାହିଁ। ଠାକୁର କ'ଣ ମୂର୍ତ୍ତିରେ ଥାନ୍ତି? ସେ ଥାନ୍ତି ଆମ ବିଶ୍ୱାସରେ। ଆମେ ଯଦି କହିବା କ'ଣ ଏ ବଡ଼ ଦୋଳ, କ'ଣ ଏ କାଠର ଦେବତା, ଆମ ପାଖରୁ ଠାକୁର ଉଭିଯିବେ। ଅଥର ସେହି ଠାକୁରଙ୍କୁ ଦେଖି କାହାର ଦେହ ଜ୍ଞାନ ରହୁନାହିଁ, କିଏ ଅଧୀର ହେଇ ଉପରକୁ ହାତ ଟେକି ନାଚୁଛି, କିଏ ଠିଆ ହେଇ ଚାହିଁଛି, ଆଖିରୁ ଧାରଧାର ଲୋଭ ବୋହିଯାଉଛି, କାହାର କଣ୍ଠ ବାପାକୁଳ ହେଇଯାଉଛି। ସବୁ ଲୋକଙ୍କର କ'ଣ ଏକଥା ହୁଏ ନା ସବୁ ଲୋକଙ୍କର ବ୍ୟାକୁଳତା ସମାନ? କିଏ ଲୋକଙ୍କୁ ଦେଖାଇବା ପାଇଁ ବିଚିତ୍ର ବେଶଟିଏ ପଡ଼ିଛି, କିନ୍ତୁ ଆଉ ଜଣେ ଠାକୁରଙ୍କୁ ଦୂରରୁ ଦେଖି ଏକାନ୍ତରେ ତାଙ୍କ ଭାବରେ ଭାବିତ ହେଇ ଲୁହ ଗଢ଼ଉଛି। ସମସ୍ତଙ୍କୁ ଠାକୁରଙ୍କ ରୂପ ତ ଏକାପରି ଦିଶୁଛି, କିନ୍ତୁ ଦେଖନ୍ତୁ ପ୍ରତ୍ୟେକଙ୍କର ଅନୁଭବ କିଭଳି ଭିନ୍ନ ଭିନ୍ନ। ମୋ ଭିତରେ ଭାବ ଯେତିକି ଅଛି ତାରି ଆଧାରରେ ମୁଁ ଠାକୁରଙ୍କୁ ଦେଖୁଛି, ଆପଣଙ୍କ ଭିତରେ ଯେତିକି ଭାବ ଅଛି ତାରି ଆଧାରରେ ଆପଣ ଦେଖୁଛନ୍ତି ଠାକୁରଙ୍କୁ। ତେବେ ଗୋଟିଏ କଥା ଆମେ ବାରମ୍ବାର ଶୁଣିଛୁ, ଠାକୁରଙ୍କ ପାଖରେ ପହଞ୍ଚିବା ପାଇଁ ଯେତିକି ଭାବ ଲୋଡ଼ା, ସେତିକି ଯଦି ଭାବ ଅଛି ଭିତରେ, ତେବେ ଅନୁଭବରେ ଆସିଯିବେ ଠାକୁର। ଏହି ଅନୁଭବରେ ଆସିଥିବା ଅବସ୍ଥାରେ ହିଁ ଭୋକିଲା ବନ୍ଧୁ ମହାନ୍ତିଙ୍କୁ ସୁନାଥଳିରେ ମହାପ୍ରସାଦ ମିଳିଯାଇଥିଲା, ବାଲିଗାଁ ଦାସ ହାତରୁ ନଡ଼ିଆ ଚାଲିଯାଇଥିଲା। ଏମିତି କେତେ କଥା ଘଟିଛି ତାର ହିସାବ ନାହିଁ। ଜଣେ ଡାକ୍ତର ତାଙ୍କ ପୁଅ ବୋହୂଙ୍କୁ ଧରି ଯାଇଥିଲେ ବଡ଼ଦେଉଳ। ପୁଅ ବିଦେଶରେ ରହେ, ଠାକୁର ଦେଖା ସରିଲା, ଆନନ୍ଦ ବଜାରରେ ବୁଲୁ ବୁଲୁ ପୁଅ ହଠାତ୍ ମନ କଲା ଗୁଆ ଘିଅରେ ହେଇଥିବା କାକା ମିଳିଲେ ଖାଆନ୍ତେ, ତା ପୁଣି ଠାକୁରଙ୍କ ପାଖରେ ଭୋଗ ଲଗାଇଥିବ। ଡାକ୍ତର ଜଣଙ୍କ ପୁଅକୁ କହିଲେ ତାହା କେଉଁଠୁ ମିଳିବ, ସେ ଦୁର୍ଲଭ ପଦାର୍ଥ। ରାଜା, ମନ୍ଦିର ପ୍ରଶାସକ କିମ୍ବା ବଡ଼ ବଡ଼ ସେବକ, ରାଜଗୁରୁ ଏମାନଙ୍କୁ ସେସବୁ ମିଳେ, ସାଧାରଣ ଲୋକଙ୍କୁ ତାହା ମିଳିବାର ପ୍ରଶ୍ନ ନାହିଁ। ତୁ ଏମିତି ଦୁର୍ଲଭ ପଦାର୍ଥଟି ଇଚ୍ଛା କଲେ ଆମେ କେଉଁଠୁ ପାଇବା? ସେ ଭୋଗ ତ ମିଳିବାର ନଥିଲା, ଫେରି ଆସିବା ପାଇଁ ସେମାନେ ସଜବାଜ ହେଉଛନ୍ତି। ହଠାତ୍ ଜଣେ ଆସି ପହଞ୍ଚିଲେ ଏବଂ ଏକ ସୁନ୍ଦର ବଡ଼ କାକେରା ଉପରେ କାଜୁ ଦ୍ରାକ୍ଷା ସବୁ ଦିଆହେଇଛି ଡାକ୍ତରଙ୍କ ପାହାତରେ ଦେଇଦେଲେ, କହିଲେ ନେ। ସେ କିଏ ତାଙ୍କର ପରିଚୟ ପଚାରିବା ଆଗରୁ ସେ ତୁରନ୍ତ ବାହାରିଗଲେ। କି ଅଦ୍ଭୁତ ଭାବରେ ଘଟଣାଟି ଘଟିଲା, କେହି କିଛି ବୁଝିପାରିଲେ ନାହିଁ। କାକରାରୁ ଟିକିଏ ଭାଙ୍ଗି ଦେଖିଲା ବେଳକୁ ଗୁଆ ଘିଅରେ ତିଆରି ସ୍ୱାଦିଷ୍ଟ କାକରା, ମହମହ ବାସ୍ନା, ଭାବରେ ବୁଡ଼ିଯାଇ

ଅଛି ତାହା ଗୋଟିଏ ସତ୍ୟକୁ ଇଙ୍ଗିତ ଦେଉଛି ଯେ ଗୁଡ଼ାଏ ମତ, ଗୁଡ଼ାଏ ପଥ, ଗୁଡ଼ାଏ ସିଦ୍ଧାନ୍ତ ଆଉ ବିଚାରକୁ ନେଇ ଠାକୁରମାନଙ୍କର ରୂପ କଳ୍ପନା କରି ଅନୁଭବୀ ବିଦ୍ୱାନ ଶିଳ୍ପୀ ବୁଝି ବିଚାରି ଏଭଳି ବିରହକୁ ତିଆରି କରିଛନ୍ତି। ସେଇଥିପାଇଁ ସେ ବିଗ୍ରହ ହୋଇଛନ୍ତି ବିଶ୍ୱ ଦେବତା ଜଗନ୍ନାଥ। ସେ ମହାଭାବମୟ ଦେବତା ଆମ ପାଖରେ ଭାବ ଅଛି ବୋଲି ଆମ ହୃଦୟକୁ ଛୁଉଁଛନ୍ତି। ଯାହା ପାଖରେ ଭାବଟି ନାହିଁ ତା ପାଇଁ ସବୁ ଦେବତା କାଠ ବା ପଥର।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ 100 ବର୍ଷ ସହବାସ କରିବା ପରେ ତାଙ୍କର 9 କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି 9 ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦଙ୍କ ଉରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ ନାରାୟଣ।

0: କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। କ୍ଷମା ବ୍ରହ୍ମ, କ୍ଷମା ସତ୍ୟ, କ୍ଷମା ଭୂତ, କ୍ଷମା ଭବିଷ୍ୟ, କ୍ଷମା ତପ ଏବଂ କ୍ଷମା ପବିତ୍ରତା ଅଟେ। କ୍ଷମା ହିଁ ସମ୍ପୂର୍ଣ୍ଣ ଜଗତକୁ ଧାରଣ କରି ରଖିଅଛି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରିଫ ମକା ଡାଲି ଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବୃଷ୍ଟିପୃଷ୍ଟ ଉଚ୍ଚ ଜମିରେ ବିଭିନ୍ନ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ରାଶି ଇତ୍ୟାଦି ଫସଲ ଲଗାନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15x15 cm କିମ୍ବା 20x20 cm ବ୍ୟବଧାନରେ 4x6 cm ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରି ବିହନ ବ୍ୟବହାର କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ଗୋବର ଖତ ପ୍ରୟୋଗ କରନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ DAP ଓ 10 ଗ୍ରାମ ପଟାସର ପ୍ରୟୋଗ କରି 50-60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 cm ବ୍ୟବଧାନରେ 3 cm ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ପନିପରିବା ତଳିଘେରାକୁ ନଡ଼ା ଦ୍ୱାରା ଘୋଡ଼ାଇ ରଖିଲେ ମଞ୍ଜିରୁ ଶୀଘ୍ର ଗଜା ହୋଇଥାଏ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଆଖୁ ଫସଲରେ 4-5 ଗଛ ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା ଜଳ ସଂଗ୍ରହ ପ୍ରକଳ୍ପଗୁଡ଼ିକୁ ମରାମତି କରନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନ ସୁବିଧା ଥିବା ଅଞ୍ଚଳକୁ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୂହିକ ତଳିଘେରା କରନ୍ତୁ। ତଳିଘେରାକୁ 1.5 m ଓସାର, 10 cm ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 cm ଚଉଡ଼ା ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ିରେ 5 cm ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ହରଡ଼ର ଉନ୍ନତ ଓ ସହଳ କିସମଗୁଡ଼ିକ ହେଉଛି BRG5, PRG 176, PRG 235, VL ଅରହର, PRG ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସରଳ ଅମଳ ହେଉଥିବା କିସମରୁ 8 kg ଏବଂ ବିଳମ୍ବରେ ହେଉଥିବା କିସମରୁ 6 kg ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 kg ବିହନରେ 2 ଗ୍ରାମ କାର୍ବେଡ଼ାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବା ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 kg ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ।
0: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗ ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ

ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖରୁରିପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକୁ ବନ୍ଦ ରଖାଯିବା ସହ ପୁଲିସ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକ

ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଜୋଗକର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ବୁଧବାର ଦିନ ଶ୍ରୀ ମୋଦି 3 ଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତି ବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥାର ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲ ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2 ଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ

ଶୁଣିଲେ ବିଚିତ୍ର କାର୍ଯ୍ୟକ୍ରମରେ ଓଡ଼ିଶୀ ଛାନ୍ଦ ଚମ୍ପୁ ଆଧୁନିକ ଗୀତ ସମ୍ବଲପୁରୀ ଗୀତ ଏବଂ ପଲିଶ୍ୱର ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 8 ବଜେକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ପରେ।

ସିଂହଦ୍ୱାରକୁ ସାରିଲା ପରେ ସେ ଯାଇ ଜୟଦେବ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦେବ ଜୟଦ୍ୱାର ପାଖରେ ଆପଣଙ୍କର ଭିତର ଛଅ ଅଖଣ୍ଡ ପ୍ରତିହାରି ମେକା ମୁଜୁଲି ଏପରି ପାଞ୍ଚ ଜଣ ରହି ସେଠାରେ ଜୟଦେବ ଜୟଦ୍ୱାର ଖୋଲେ। ଜୟଦେବ ଜୟଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ, ତାପରେ ସେ ଭିତରେ ଶୋଧ ହୁଏ। ଶୋଧ ହେଇ ସେମାନେ କଳାହାଟ ଦ୍ୱାରକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ। ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠିକରି ସିଂହାସନ ଉପରେ ବିରାଜମାନ କରୁଛି ବୋଲି ପ୍ରତିହାରୀ ମାନେ ମନେ କରିଦିଅନ୍ତି। ତାପରେ କଳାହାଟ ଦ୍ୱାର ଖୋଲେ। କଳାହାଟ ଦ୍ୱାର ଖୋଲିବା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା। ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗା ପଟା କିଛି ଅତ୍ୟବସ୍ତ ହେଇଯାଇଥିବ, ତାକୁ ଭିତର ଚମା ସଜାଡ଼ କରନ୍ତି। କଲାପରେ ଜୟବୀର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବୀର ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି। ଗଳାଗଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତି କରନ୍ତି। ମଙ୍ଗଳା ଆଳତି କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଉଠନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାରିଶ ହେଇଥିବ, ସେ ବଡ଼ସିଂହାରିଶକୁ ମହିଳମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ ନେଇକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମହିଷମ ହେଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି ତାକୁ ମହିଳମ କରି ତଡ଼ପୁତରି କରନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନାଧିକାର ଜଡ଼ିବା ପାଇଁ ତଡ଼ପୁତ ହେଲା ବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହି ରହିଲା ପରେ ସିଂହାସନମାନେ ସିଂହାରୀମାନେ ସିଂହାସନ ଉପରକୁ ଯାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ କ୍ଷେତ୍ର ଦର୍ଶନ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରକୁ ଉଠନ୍ତି। ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରିଗଲା ପରେ ଜଗନ୍ନାଥଙ୍କର ବେଶ ହୁଏ।

ଏହି ବିଷୟ ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଠ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଞ୍ଚ ବାରପାଠି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନବାର ଅନୁସାରେ ପାଠ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଙ୍ଗାରୀ

0: ଠାକୁରମାନଙ୍କ ନୀତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠ ବେଷ୍ଟନ କରେ ତାର ନାମ ଅଧର ମାଳା। ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟାଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟାଧୂପ ଆଳତୀରେ ହୋଇଥିବ ତାକୁ ମୈଲମ କରିକି ରାତିରେ ଶୋଇବା ପୂର୍ବରୁ ଯେଉଁ ଜୟଦେବ ଖଣ୍ଡୁଆ ପିନ୍ଧିବେ, ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନକି କରନ୍ତି। ପ୍ରତ୍ୟହ ଜଗନ୍ନାଥଙ୍କ ଚନ୍ଦନ ଲାଗିବେ, ଚନ୍ଦନ ଲାଗିରେ ମେକଅପ୍ ଚନ୍ଦନ ଆଣନ୍ତି, ପ୍ରତିହାରୀ ମାନେ ଡାକନ୍ତି, ଇଙ୍ଗାରି ତିନି ଜଣ ଯାକ ଜଗନ୍ନାଥଙ୍କ ଚନ୍ଦନ ଲାଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଅଧର, କରପଲବ, ଘୃତ ପଦକ, ଚନ୍ଦ୍ରିକା, ଲଙ୍କା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଂହାରୀ ମାନେ ଓହ୍ଲେଇ ଆସନ୍ତି। ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହା ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବା ପୂଜିବା ପୂର୍ବରୁ ପଲଙ୍କ ବିଜୟ ହୁଏ। ପଲଙ୍କ ବିଜୟ ହୋଇସାରିଲା ପରେ ପୁଷ୍ପାଳମାନେ ଯାଇ ପୁଣି ପହୁଡ଼ ଆଳତୀ କରନ୍ତି। ପହୁଡ଼ ଆଳତୀ କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଡ଼ିଆ ମୁଣି କରାଯାଏ, ତାର ପହୁଡ଼ ଆଳତୀ କରାଯାଏ। କଲା ପରେ ପୁଷ୍ପାଳମାନେ ଆପଣଙ୍କ ଶୟନ ଠାକୁରକୁ ବିଜୟ କରି ଆଣି ଆପଣଙ୍କ ଜୟ ଯୁଦ୍ୱାର ପାଖରେ ଶୟନ ଠାକୁରଙ୍କୁ ଆଳତୀ କରାଯାଏ। ଆଳତୀ କରାଯାଏ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ। ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପହୁଡ଼ ନୀତି ସମ୍ପନ୍ନ।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଣ୍ଡିକି ସ୍ନାନ ବେଦିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଙ୍କର କାର୍ଯ୍ୟ, ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଙ୍କର କାର୍ଯ୍ୟ ଏବଂ ସ୍ନାନ ବେଦି ଉପରେ ଯେଉଁ ଗଜଗୋଧାନ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳକ ଗୋଷ୍ଠୀର ଭିତରଛ ଏବଂ ତଳଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜଗୋଧାନ ବେଶ କରନ୍ତି। ଏହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି, ରଥ ଉପରେ ବିରାଜ କରିସାରିଲା ପରେ ସେମାନେ ରୁନ୍ଧା ଯାଏ। ରୁନ୍ଧା ଯାଇ

ଅଧର୍ମାଳ ପୁଷ୍ପାଳଙ୍କାର ମଧ୍ୟରେ ଚିଦା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହର ବେଶରେ ଶ୍ରୀପରମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟରମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବି ଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟି ଦୈର୍ଘ୍ୟ ହେଉଛି 18 ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି 8 ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳାଟି। ଗୋଲାକୃତିର ହୃତ୍ପାଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସ ପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସ ପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃତପଦକଗୁଡ଼ିକ ଅଧର ମାଳ ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦୟ ଦେଶରେ ଛୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ 5 ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବି ଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହ ବେଶ ପାଇଁ। ଅନ୍ୟ 3 ବେଶ ପାଇଁ ମନ୍ଦିର ବଗିଚାମାନଙ୍କ ମଧ୍ୟରେ 2 ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ 2 ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା 2 ଫୁଲଘରେ 5 ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାରା ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। 4-5 ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ ଶ୍ରମ ଦିଅନ୍ତି। ଆଉ ଏତେ ପରିମାଣର ଫୁଲ ସେହି ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ 100 ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ, ଏମିତିକି ସୀମାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳା ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ ଏଥିପାଇଁ ଆଦରରେ ଗ୍ରହିତ ହୁଏ। ତେବେ ଟଗର, ରଙ୍ଗଣୀ, ଇଟିମାଳା, ବାଣଫୁଲ ପ୍ରଭୃତି ମଧ୍ୟ ଦେବତାମାନଙ୍କର ପୁଷ୍ପଭୂଷଣ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜିରେ ଶୁଣୁଥିଲେ ପୁଷ୍ପଳକ ସେବା, ଆଲୋଚନା କରିଥିଲେ ବଳଦେବ ସିଂହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାର ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତ ନେଇଛୁ ହିମାଂଶୁ ଶେଖର ସାବତଙ୍କ ରଚନାରୁ, ଶିଳ୍ପୀ ଭିକାରୀ ବଡ଼।

ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କଠୁ କେତୋଟି ସୁଗମ ସଙ୍ଗୀତ। ଆଜିକାର ଶିଳ୍ପୀମାନେ ଥିଲେ ଭିକାରୀ ବଳ, ପ୍ରଫୁଲ୍ଲ କର ଏବଂ ଶେଖର ଘୋଷ। ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୀତାଞ୍ଜଳିକୁ ନେଇ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆରତୀ କଥାଚିତ୍ରରୁ, ଶିଳ୍ପୀ ହେଲେ ଆଶା ଭୋସଲେ।

0: ଯେ ପଶୁ ଆଉ ମଣିଷ ମାନଙ୍କ ଭିତରେ ଏଭଳି କିଛି ରୋଗ ରହିଛି ଯୋଉଟା କି ବ୍ୟାପି ଆଉ ତା ଦ୍ୱାରା ମଣିଷ ବହୁତ ମାନେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥାନ୍ତି, ମୃତ୍ୟୁବରଣ ମଧ୍ୟ କରନ୍ତି, ଯୋଉଟା କି ଆମେ କହୁଛନ୍ତି ଜୁନୋଟିକ୍ ଡିଜିଜ୍। ଜୁନୋଟିକ୍ ଡିଜିଜ୍ ମାନେ ହଉଛି ପଶୁମାନଙ୍କ ଠାରୁ ବା ଭର୍ଟିବ୍ରେଟ୍ ବା ଯୋଉଟା କି ଆମେ ମେରୁଦଣ୍ଡୀ ପ୍ରାଣୀମାନଙ୍କ ଠାରୁ ମନୁଷ୍ୟମାନଙ୍କୁ ବ୍ୟାପୁଥିବା ଗୋଟେ ରୋଗ। ଏଇଟା ପ୍ରଥମେ ଏଇ ରୋଗଟିର ନାମକରଣ କରିଥିଲେ ରଡଲ୍ଫ ଭିର୍ଚୋ ବୋଲି ଜଣେ ସାଇଣ୍ଟିଷ୍ଟ, ସେ ନାଁଟାକୁ ପ୍ରଥମ ବାହାର କରିଥିଲେ 1880 ମସିହାରେ। ଏଇ ରୋଗ ଦ୍ୱାରା କଣ ହୁଏ ନା ବିଭିନ୍ନ ପ୍ରକାର ଆମେ ଗୃହପାଳିତ ପଶୁ ରଖୁଛନ୍ତି, ତା ସହିତ ଯୋଉ ହିଂସ୍ର ଜନ୍ତୁ ମାନଙ୍କ ଦ୍ୱାରା ମଧ୍ୟ ଆମ ପାଖକୁ କିଛିଟା ରୋଗ ଆସିଥାଏ। ଏହାଦ୍ୱାରା ଆମେ ବହୁତ ମାନେ ଯୋଉ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଆଉ କିଛି ଲୋକ ଏଇ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରିଥାନ୍ତି।
1: ଏଇ ଯୋଉ ଆପଣ କହିଲେ ହିଂସ୍ର ଜନ୍ତୁ ମାନଙ୍କ ଦ୍ୱାରା ବି ଏ ରୋଗଟା ବ୍ୟାପିଥାଏ,
0: ବନ୍ୟଜନ୍ତୁ ମାନଙ୍କ ଦ୍ୱାରା ବି ଏ ରୋଗଟି ମଣିଷ ମାନଙ୍କ ପାଖକୁ ବ୍ୟାପିଥାଏ।
1: ବନ୍ୟଜନ୍ତୁ ମାନେ ଯେପରିକି ମାଙ୍କଡ
0: କି ଅନ୍ୟ ଯୋଉ ବିଲୁଆ ହଉ କି ନହେଲେ ଅନ୍ୟ ଜନ୍ତୁ ମାନେ ମଧ୍ୟ କାମୁଡ଼ିଲେ କି ସେମାନଙ୍କର ଯୋଉ ଲାଳ ସଂଶୋଷ ରାଶିରେ ମଧ୍ୟ ଏଇ ରୋଗ।
1: ଆଜ୍ଞା ଆଜ୍ଞା ଆଜ୍ଞା ଯୋଉ ଏଇ ରୋଗ ବିଷୟରେ ଆପଣ କହିଲେ ପଶୁମାନଙ୍କ ଠାରୁ ମଣିଷମାନଙ୍କୁ କେମିତି ବ୍ୟାପିଥାଏ?

0: ଖାଲି ପାଦରେ ସେଇ ରାସ୍ତା ଦେଇକି ଯିବା।
1: ଖାଲି ପାଦରେ ଗଲେ ସେମିତି କିଛି ବିଶେଷ ହବନି, ଯଦି କ୍ଷତ ଥିବ ଆମ ଗୋଡରେ ତା ଦେଇକି ସେ ପ୍ରବେଶ କରିଦେଇ ପାରନ୍ତି।
0: ଆପଣ ତ କହିଲେ ରକ୍ତ ଦ୍ୱାରା ଏଇଟା ସଂକ୍ରମିତ ହଉଛି, ନହେଲେ ତ ଯେ ମଶା କାମୁଡ଼ିବା ଦ୍ୱାରା ହଉ ଲାଳ ଦ୍ୱାରା ସଂକ୍ରମିତ ହଉଛି। ଆଉ କିଛି ଉପାୟ ଅଛି କି ଯୋଉ ଦ୍ୱାରା ସେଟା ମଣିଷକୁ ସଂକ୍ରମିତ ହଉଛି ଏମିତି?
1: ଆଉ ଗୋଟେ ମ୍ୟାଡମ ଅଛି ଯୋଉଟା କି ଆମେ କହିବା, ଯୋଉ ଟିବି ବୋଲି ମୁଁ କହିଲି, ଗାଈ ମାନଙ୍କ ପାଖେ ଯୋଉ ଟ୍ୟୁବରକୁଲୋସିସ୍ ଦେଖାଯାଏ, ଗାଈ ପାଖାପାଖି ଆମେ ଥିବା ସମୟରେ ସେ ଯୋଉ କାଶ ଛିଙ୍କରେ ଯୋଉ ତା ଡ୍ରପଲେଟ୍ ଆସେ,
0: ହଁ, ଆମ ମଣିଷ
1: ହଁ
0: ମାନଙ୍କ
1: ହଁ
0: ଛିଙ୍କିଲେ
1: ଯଦି
0: ଯେମିତି,
1: ଆମ
0: ଆଜ୍ଞା
1: ରେସ୍ପିରେଟରୀ ସିଷ୍ଟମରେ ଗଲା, ତାହେଲେ ତା ଦ୍ୱାରା ମଧ୍ୟ ଯୋଉ ଟ୍ୟୁବରକୁଲୋସିସ୍ ବୋଲି କହିଲେ ସେଇଟା ବି ଟ୍ରାନ୍ସମିଶନ ହେଇପାରୁ।
0: ଏଇଟା ଆପଣ ଯୋଉ କହିଲେ, ଗୋଟେ ଲୋକ ଦେହରୁ ଆଉ ଗୋଟେ ଲୋକ ଦେହକୁ ଏମିତି ଯାଇପାରିବ କି, ଯେମିତି ଆମର ବସନ୍ତ ବୋଲି କହିବା ବା ମିଳିମିଳା କହିବା ଯେମିତି?
1: ଥାଏ ଯେମିତି କି ଆମେ କହିବା ପ୍ଲେଗ ର ତିନିଟା ଫର୍ମ ଥାଏ, ପ୍ଲେଗ ରୋଗ ଗୁଡା ଆମେ ପୂର୍ବେ ମାନେ ଯୋଉ ଆଉଟ ବ୍ରେକ ହେବା କଥା ଶୁଣିଥିଲେ, ପ୍ଲେଗ ରୋଗର ତିନିଟା ଫର୍ମ ଥିଲା ଯୋଉଟା କି ଆମେ କହୁଥିଲେ ତାର ତିନିଟା ଫର୍ମ ଭିତରେ ପ୍ରଥମଟି ହେଲା ବିବନିକ ଫର୍ମ, ଆଉ ଗୋଟେ ହଉଛି ସେପ୍ଟିସେମିକ ଫର୍ମ, ଆଉ ଗୋଟେ ହଉଛି ନିମୋନିକ ଫର୍ମ। ଏ ତିନିଟା ଭିତରେ ଗୋଟେ ଫର୍ମ ଅଛି ନିମୋନିକ ଫର୍ମ ଯୋଉଟା ପ୍ଲେଗ ରୋଗର, ସେଟା ଟ୍ରାନ୍ସମିଶନ ହଉଛି ହ୍ୟୁମନ ହ୍ୟୁମନ ମଧ୍ୟ ଟ୍ରାନ୍ସମିଶନ ହେଇପାରିବ। ମୁଁ ଯୋଉ କହିଲି ମେନ ଜିନିଷ ହଉଛି ଆମ ଟ୍ରାନ୍ସମିଶନ ହେବାର ଜରିଆ

0: ସାର୍ ମୁଁ ଏଇଠି ଆପଣଙ୍କୁ ପଚାରିବାକୁ ଚାହୁଁଛି, ପ୍ରାରମ୍ଭିକ ରୋଗର ଲକ୍ଷଣ ସବୁ କ'ଣ? ଯେମିତିକି ଏବେ ଦେଖନ୍ତୁ ଆମକୁ ଥଣ୍ଡା ଟିକେ ହେଲା, ଆମେ ଛିଙ୍କିଲେ କି କାଶିଲେ, ସେମିତି ଜୋନେଟିକ ରୋଗର ପ୍ରାରମ୍ଭିକ ଲକ୍ଷଣ ସବୁ କ'ଣ ରହିଛି?
1: ଜୁନୋଟିକ ବୋଲେ ମ୍ୟାଡମ ଆମେ କହିପାରିବା, ମାନେ ଯୋଉଟା ଡିଫରେଣ୍ଟ ରୋଗ ପାଇଁ ମଧ୍ୟ ଲକ୍ଷଣ ଅଲଗା ଅଲଗା ଥାଏ। ଯେମିତିକି ଆମ କହିବା ରେବିସ ହେଲା, ମାନେ ପ୍ରଥମ ପ୍ରଥମ ଆମର ଯୋଉ ଗଳା ପାଖର ମସଲ ସିଏ ପୁରା ସ୍ୱେଲିଂ ହବ, ଯୋଉଟାକି ଆମେ ଖାଇବା ବା ମାନେ ପାଣି ପିଇବା ସମୟରେ ଆମକୁ ପ୍ରୋବ୍ଲେମ ହବ, ଆସ୍ତେ ଆସ୍ତେ ପାଣି ଆଉ ଖାଦ୍ୟଟା ଆମର ବନ୍ଦ ହେଇଯିବ। ତା ସହିତ ତା ଲକ୍ଷଣ ଆରମ୍ଭ ହବ, ଯେମିତି ଡଗ ମାନେ ଯେମିତି ଭୋକିବା ଆରମ୍ଭ କରନ୍ତି, ସେମିତି ଗୋଟେ ଲକ୍ଷଣ ତା ଦେଖାଯିବ।
0: ଏଇଟା ତ ଆପଣ କହିଲେ କୁକୁର କାମୁଡିବାରେ, ଯଦି ମାଙ୍କଡର ଲାଉ ଦ୍ଵାରା କିଛି ଗଲା କି ଆନ୍ଥ୍ରାକ୍ସ ରୋଗ କିଛି ମଣିଷ ଦେହକୁ ଗଲା, ତାର ଲକ୍ଷଣ ସବୁ କ'ଣ?
1: ଆନ୍ଥ୍ରାକ୍ସ ରୋଗ ଯଦି ହୁଏ ତାହେଲେ ହାତ ପ୍ରଥମେ ଯୋଉ ପାର୍ଟ ସେ ଇନଫେକ୍ଟେଡ ହେଲା ସେ ପାଖରେ ପ୍ରଥମେ ଘା ହେଲା ଭଳି ହେଇକି ଛୋଟ ଛୋଟ ଲିଜନ ଗୁଡିକ ଫର୍ମେସନ ହବ, ଘା ସେଗୁଡା ପରେ ପରେ ସେଟା ତାର ମାନେ ଯୋଉଟା ସିଭିଅରିଟି ଆଡକୁ ଗତି କରିବ, ଶୁଖିବନି ସେଗୁଡା। ତାପରେ ତା ଟ୍ରିଟମେଣ୍ଟ ନିହାତି ରୂପରେ ଦରକାର। ଆନ୍ଥ୍ରାକ୍ସ ରେ ସେଗୁଡା ହୁଏ ହାତ ଗୁଡାକ ଯୋଉ ବଡ ବଡ ପେଚ ପେଚ ହେଇକି ଘା ହେଲା ଭଳିଆ ହବ
0: ଆଜ୍ଞା,
1: ତାର। ତାପରେ ନେକ୍ସଟ ଫେଜ ରେ ତାର ଟ୍ରିଟମେଣ୍ଟ ଯୋଉ ଆଣ୍ଟିବାୟୋଟିକ କଣ୍ଟିନ୍ୟୁ କଲା ପରେ ସେ ଆସ୍ତେ ଆସ୍ତେ ରିକଭରି ସେଟା କରିପାରେ।
0: ଯେତେବେଳେ ଆମେ ଗୃହପାଳିତ ପଶୁ ନିଶ୍ଚିତ ରୂପେ ପାଳନ କରୁଛେ, କିଏ କ୍ଷୀର ଟିକେ ପାଇଁ ତାର ଗାଈଟିଏ ପାଳନ କରୁଛେ, ବା କିଏ କୁକୁର ଘର ଜଗିବା ପାଇଁ ପାଳନ କରୁଛେ, ବା ତ କିଏ ଅଣ୍ଡା ପାଇଁ ହଉ ମାଂସ ପାଇଁ ହଉ, ଏଇ ପାଇଁ ବୋଲିକି ଆମେ ମଣିଷମାନେ ସାଧାରଣତଃ ଗୃହପାଳିତ ପଶୁ ପାଳନ କରିଥାନ୍ତି। ହେଲେ ଏଇ ଯୋଉ ଗୃହପାଳିତ ପଶୁମାନଙ୍କର ଯତ୍ନ ନେବା ସମୟରେ ଆମେ କେଉଁ ପ୍ରକାର ସାବଧାନତା ଅବଲମ୍ବନ କରିବା ଆବଶ୍ୟକ?
1: ପ୍ରଥମତଃ ହଉଛି ଆମେ ଯେକୌଣସି ଗୃହପାଳିତ ପଶୁ ବା ପକ୍ଷୀଙ୍କୁ ରଖୁଛନ୍ତି ବା ପଶୁମାନଙ୍କୁ ଯୋଉ ରଖୁଛନ୍ତି ସେମାନଙ୍କୁ ପ୍ରଥମେ ଭ୍ୟାକ୍ସିନେସନଟା ନିହାତି କରିବା ଦରକାର, କାହିଁକିନା ସେମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ରୋଗ ଗୁଡିକ ଆମ ପାଖକୁ ଆସେ, ଯୋଉଟାକି ଆମେ କମିବାକୁ ପାଇଲେ। ତ ପ୍ରଥମେ ସେମାନଙ୍କୁ ଭ୍ୟାକ୍ସିନେସନ ନିହାତି ଦରକାର, ଯୋଉଟା ରେବିସ କହିଲେ ରେବିସ ମେନଲି ମାନେ ଟ୍ରାନ୍ସମିଟ ହଉଛି, ତ ରେବିସ ପାଇଁ ପ୍ରଥମେ ଆମେ କୁକୁର ହଉ ବିରାଡ଼ି ହଉ ସେମାନଙ୍କୁ ଭ୍ୟାକ୍ସିନେସନ ନିହାତି ରୂପରେ କରିବାକୁ ପଡିବ। ରଖୁଛନ୍ତି ଗାଈକି, ଗାଈ ମଧ୍ୟ ଟାଇମ ଟୁ ଟାଇମ ଯଦି କୁକୁର କାମୁଡିଲା କି କିଛି ହଉଛି ଆମେ ସିମ୍ପଟମ ତାଙ୍କୁ ମାନେ କାମୁଡିବାର ଦେଖିଲେ, କୁକୁର କାମୁଡୁଛି କି ବିରାଡ଼ି କାମୁଡୁଛି ଦେଖିଲେ ମାନେ ତାକୁ ଭ୍ୟାକ୍ସିନେସନ କରିଦେବାର ଅଛି ପ୍ରଥମେ।
0: ମଧ୍ୟ
1: ହଁ ଗାଈକି ମଧ୍ୟ କାମୁଡିଲା ମାନେ କୁକୁର କାମୁଡିଲା ମାନେ ତାର ରହୁଛି ଡୋଜ ରହୁଛି ତାର, ଯେମିତି 0 ଡେ ରେ ଭ୍ୟାକ୍ସିନେସନ ଆରମ୍ଭ ହେଲା କୁକୁର କାମୁଡିଲା ମାନେ 5ଟା ଡୋଜ ଆମେ ଦେଇପାରିବା। 0 ଡେ ରେ ଦିଆ ହଉଛି, 3 ଡେ ରେ ଦିଆ ହଉଛି, 7 ଡେ, ଦେନ୍ 14, ଦେନ୍ 28 ଡେ ରେ, ଏଭଳି 5 ଡେ ରେ 5 ଦିନ ଭ୍ୟାକ୍ସିନ ତାକୁ କରାହଉଛି ଗାଈ। ରଖୁଛନ୍ତି ଏନିମଲ ମାନେ ଆମକୁ ନିରାପଦ ପାଇଁ ବୋଲି ଆମେ ପ୍ରଥମେ ଯଦି କିଛି କାମୁଡା ଦେଖିଲେ ଗାଈ ପାଖରେ ମାନେ ଆମେ ସିଧାସଳଖ ଭ୍ୟାକ୍ସିନେସନ ନିହାତି ରୂପରେ କରିବୁ।
0: ସାର୍ ଆପଣ ତ ଏଇଟା କହିଲେ ଗାଈ କି ଯଦି ଆମେ କୁକୁର କାମୁଡିବାର ବା ବିଲେଇ କାମୁଡିବାର ଦେଖିଲେ ତେବେ ଯାଇକି ଭ୍ୟାକ୍ସିନେସନ କରିବା,
1: ଆଉ ଯଦି
0: ଯଦି
1: ହଁ ଆପଣ ପଚାରିବା ପ୍ରଶ୍ନ ହଉଥିବ, ଯଦି ଆମେ ଦେଖି ନାହାନ୍ତି ହୁଏ ତାକୁ ହେଇଗଲା,
0: ଆଜ୍ଞା
1: ତ ସେଥିପାଇଁ ପ୍ରତି ବର୍ଷ ଆନୁଆଲି ଆମେ ପ୍ରି ଭ୍ୟାକ୍ସିନେସନ କରିଦେଲେ ମଧ୍ୟ ହବ, କିଛି ଅସୁବିଧା ନାହିଁ। କିନ୍ତୁ ଯଦି ଆମେ ଦେଖିଲେ ଗାଈ ଗୁଡା ଗୋଟେ ହେଇଛି ମାନେ ସିମ୍ପଟମ ତାର ସୋ ହେଲା, ଆମେ ତ ଗାଈର ମାନେ ଯୋଉଟା କଣ କହିବା ମିଲ୍କ ଡାଇରେକ୍ଟଲି କନଜ୍ୟୁମ କରୁନାହାନ୍ତି ନା, ତାକୁ ଆମେ ସିଝେଇକିରି କନଜ୍ୟୁମ କରୁଛନ୍ତି, ଆମର କିଛି ଇଫେକ୍ଟ ପଡିବନି ସେଟାର, ବିଶେଷ ଇଫେକ୍ଟ ପଡିବନି। କିନ୍ତୁ ଯଦି ସିମ୍ପଟମ ସୋ ହେଲା ସଙ୍ଗେ ସଙ୍ଗେ ତାକୁ ଆଇସୋଲେସନ କରିକି ରଖିଲେ ଅନ୍ୟ ଯୋଉଟାକି ଗାଈ ମାନେ ଯଦି ଥିବେ ପାଖରେ ତାହେଲେ ସେମାନଙ୍କୁ ସେ କଣ୍ଟାମିନେଟେଡ ହେଇକିରି ମାନେ ସେମାନଙ୍କୁ ଇନଫେକ୍ଟେଡ କରିପାରିବ।
0: ଯଦି ସେଇଠି ଗାଈଟା ସେ ସମୟରେ ଛୁଆ ଜନ୍ମ କରିଛି, ତେବେ ତାର କ୍ଷୀର ବି ସେ ଛୁଆକୁ ଦେଲେ ହବ ନା ନାହିଁ?
1: ଛୁଆକୁ କ୍ଷୀର ମାନେ ଯଦି କାମୁଡିଛି ତାହେଲେ ନ ଦେବାଟା ବିଶେଷ କରି ଭଲ, ଯେହେତୁ ର ମିଲ୍କଟା ସିଏ କନଜ୍ୟୁମ କରୁଛି ତ ସେଟାରେ କିଛି ମାତ୍ରାରେ ତା ପାଖକୁ ଇନଫେକ୍ସନ ଯିବାର ପସିବିଲିଟି ହଉ।
0: ଆଜ୍ଞା, ତାପ ଯଦି ଗାଈ

0: ଜାଣିନଥିବ, ସେ କେମିତି ଆପଣ ତାକୁ କେମିତି ଜଣାନ୍ତି ନା କେମିତି ସେ ଜାଣେ?
1: ପ୍ରଥମତଃ ଜିନିଷ ହଉଛି ମାନେ ଯିଏ ବି କୁକୁର କି ବିରାଡ଼ି ଯାହା କିଛି ବି ନେଲା ସେ ମେଡିକାଲ ପ୍ରଥମେ ନିଏ, ତାକୁ ପ୍ରଥମେ ପଚାରାଯାଏ ଯେ ଭ୍ୟାକ୍ସିନେସନ ହେଇଛି କି ନାହିଁ, ତାପରେ ତାକୁ ହ୍ୟାଣ୍ଡଲିଂ କରାଯାଏ। ତ ସେ ସମୟରେ ଫାର୍ମର ମାନଙ୍କୁ ଆୱେର କରାଯାଏ ଯେ ଯେହେତୁ ଫାର୍ମର ବା ଗୋଟେ ଲୋକ ଯୋଉ ଯିଏ ରଖୁଛି ଘରେ ତାକୁ ଆୱେର କରାଯାଏ ଯେ ପ୍ରଥମେ ଭ୍ୟାକ୍ସିନେସନ ନିହାତି ରୂପରେ କର, ଯେହେତୁ ତମ ଘରେ ରହିଲା ପେଟ ଆନିମଲଟା ତା ସଂସ୍ପର୍ଶରେ ତମେ ସବୁବେଳେ ଆସିବ। ସେ ଗୋଟେ ଆନିମଲ କେତେବେଳେ କାମୁଡ଼ି ଦେଇପାରେ କି ତା ସାଲାଇଭା ଦ୍ୱାରା କିଛି ଇନଫେକ୍ସନ ତମ ପାଖକୁ ଯାଇପାରେ, ତେଣୁକରି ତାକୁ ସେ ଜାଗାରେ ଆୱେର କରାଯାଏ।
0: ଯେତେବେଳେ ପଚାରି ଦେଲା ପରେ ସେ ନିଜେ ଏୱାର ହେଇଯାଏ, ଓ
1: ସେ ଅନୁସାରେ ସେଡ୍ୟୁଲ କରାଯାଏ ତା ଅନୁସାରେ ସିଏ ଭ୍ୟାକ୍ସିନ ଟା କରନ୍ତି।
0: ଆପଣ ଏବେ କହିଲେ ରେବିସ, ଏଇ ରୋଗର କିପରି ପ୍ରତିରୋଧ କରାଯାଇପାରିବ? ଯଦି ଜଣଙ୍କୁ କୁକୁରଟେ କାମୁଡିଲା, ତାର ପ୍ରତିଷେଧକ କେମିତି କଣ ଅଛି?
1: ମାନେ ପ୍ରଥମେ କାମୁଡିଲେ ମାନେ ଆମେ ସିଧା ସଳଖ ମେଡିକାଲ ଯାଇ ତାର ଯୋଉ କୋର୍ସ ରହୁଛି ଭ୍ୟାକ୍ସିନ ର କୋର୍ସ ଟାକୁ ଆମେ କମ୍ପ୍ଲିଟ କରିବାକୁ ପଡିବ। ଯଦି ଭ୍ୟାକ୍ସିନ ଆମେ ନ ଦବା, ଆମେ ସବୁ ଭାବିବା ଗୋଟେ କୁକୁର ହେଇଛି, ମାନେ ଗୋଟେ କୁକୁର ଆମକୁ କାମୁଡିଲା, ଆମେ ଭ୍ୟାକ୍ସିନ ଦେଲେନି କହିଲେ ଆମ କୁକୁରକୁ ତ ଭ୍ୟାକ୍ସିନ ଦିଆ ହେଇଥିଲା। କୁକୁର ମାନଙ୍କ ଦେହରେ କ୍ୟାରିୟର ହିସାବରେ ବେଳେ ବେଳେ ରହିଯାଏ ରାବିସର ଭାଇରସ, ପରବର୍ତ୍ତୀ ସମୟରେ ଆମ ବଡି ଭିତରୁ ଆସିଲେ ଆମ ବଡି ବଡିରେ ତା ସିମ୍ପଟମ ସୋ କରାଇପାରେ। ତେଣୁ ଆମେ କୁକୁର କାମୁଡିଲେ ତାକୁ ଦିଆ ହେଲେ ବି ଆମେ ନିଜେ ଭ୍ୟାକ୍ସିନ ନବା ନିହାତି
0: ଆବଶ୍ୟକ। ଆଜ୍ଞା, ଯଦି ଥରେ ଏଇ ଜଳାତଙ୍କ ରୋଗର ବା ରେବିସର ଲକ୍ଷଣ ଦେଖାଦେଲା, ଆଉ ତାପରେ କିଛି ବି ଆଉ ତାର କ୍ୟୁରେବଲ କିଛି ନାହିଁ,
1: ତା ସିମ୍ପଟମ ସୋ ହେବାର ମାନେ ଯେବେଠୁ ସିମ୍ପଟମ ସୋ ହେଲା ତା ୱିଥିନ୍ 6 ଡେ ଭିତରେ ଯଦି ଟ୍ରିଟମେଣ୍ଟ ନିଅନ୍ତି କିଛିଟା ଚାନ୍ସେସ ଅଛି ବୋଲି କୁହାଯାଏ, ତାର ସେଟା ପସିବିଲିଟି ପ୍ରାୟତଃ ଦେଖାଯାଏ। କାହିଁକିନା ଲୋକ ଜାଣୁ ଜାଣୁ ତାର ଟାଇମ ହେଇଯାଇଥିବ, 4 ଘଣ୍ଟା ଅଟୋମେଟିକାଲି ପଳେଇଥିବ, ତ ସେଇଠି ଅସୁବିଧାର ଶିକାର। ତେଣୁ କରି ଭ୍ୟାକ୍ସିନେସନ ଟା ମୋଷ୍ଟ ପ୍ରାୟୋରିଟି ବେସିସ ରେ ନେବାକୁ ପଡିବ।
0: ଆଜ୍ଞା, ଆପଣ ବର୍ତ୍ତମାନ କୁହନ୍ତୁ, ଏଇଟା ଆମର ସବୁଦିନିଆ ଖାଦ୍ୟରେ ଯାଉଛେ, ଆମେ କ୍ଷୀର ଖାଉଛେ, ମାଂସ ଅଣ୍ଡା ସବୁ ଆମେ ବ୍ୟବହାର କରୁଛେ, ତ ତାର ସ୍ୱାସ୍ଥ୍ୟବିଧି ମାନିବା ଆବଶ୍ୟକ ନିଶ୍ଚିତ ରୂପେ। କୋଉ ଜିନିଷଟା କେତେ ପରିମାଣରେ ଆମେ ସିଝେଇବା ଖାଇବା, ଏ ବିଷୟରେ କିଛି ଟିକେ ଆମ ଶ୍ରୋତା ଭଉଣୀ ମାନଙ୍କୁ କୁହନ୍ତୁ।
1: ମ୍ୟାଡମ ପ୍ରଥମତଃ କହିବାକୁ ଗଲେ ଆମେ ତ ଯେକୌଣସି ଜିନିଷ ଖାଉଛନ୍ତି ର ଆଇଟମ ଖାଇଲେ ମାନେ ତା ଦ୍ଵାରା ଇନଫେକ୍ସନ ଟା କିଛି ମାତ୍ରା ବଢିବ ଯିବ ବୋଲି ନିହାତି ରୂପରେ ଆମେ ଭାବିବାକୁ ପଡିବ। କାହିଁକିନା କ୍ଷୀର ପିଇଦେଲେ ମାନେ ଯଦି ଗୋଟେ ଗାଈ କୌଣସି ଜିନିଷ ଦ୍ଵାରା ଏଫେକ୍ଟେଡ ଥିବ ତାହେଲେ ଆମେ ମଧ୍ୟ ତା ଦ୍ଵାରା ଏଫେକ୍ଟେଡ ହେବ ବୋଲି ଆମେ ଭାବିବାକୁ ପଡିବ। ତେଣୁକରି ପ୍ରତ୍ୟେକ ଜିନିଷକୁ ମିନିମମ ବଏଲ କରିକି ହିଁ ଖାଇବାକୁ ପଡିବ।
0: ବହୁତ ସମୟ ସିଝିବା ପରେ ସେ ଯୋଉ ଜୀବାଣୁ ଯାକ ମରିଯାଏ,
1: ସେ ଡେଥ ହେଇଯିବ ମାନେ ତାର ଇନାକ୍ଟିଭ ହେଇଗଲେ ସେମାନେ ଆମ ବଡି ଦ୍ଵାରା କୌଣସି ଏଫେକ୍ଟ ସେମାନେ ପକେଇବେ।
0: ଆଜ୍ଞା, ଯଦି ଜଣେ ପଶୁପାଳକ ବା ଚାଷୀମାନେ ନିଜ ସୁରକ୍ଷା ପାଇଁ କଣ କଣ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
1: ନିଜ ସୁରକ୍ଷା ପାଇଁ ମାନେ ପ୍ରଥମତଃ ଯଦି ଆରମ୍ଭ ହେଲା ଗୋଟେ ରୋଗ ଦେଖି ପାଇଲେ ସେମାନେ ଗାଈମାନଙ୍କ ଠାରେ ନିରୀକ୍ଷଣ କଲେ ଯେ ଆକୁ କିଛି ଗୋଟେ ହେଇଛି, ତାକୁ ପ୍ରଥମେ ଆଇସୋଲେସନ ଯେକୌଣସି ରୋଗ ହଉ ଆଇସୋଲେସନ କରିବା ଦରକାର, ତାର ସରାଉଣ୍ଡିଂ କୁ ସଫା ରଖିବା ଦରକାର। ଆମେ ତା ସହିତ କଣ୍ଟାକ୍ଟ ରହିବା ସମୟରେ ମାନେ ଆମର ଯୋଉଟା ଗ୍ଲୋଭ୍ସ ମାସ୍କ ଏସବୁ ଜିନିଷ ୟୁଜ କରିବା ନିହାତି ଆବଶ୍ୟକ। ଖାଲି ହାତରେ ବି ତାକୁ ଛୁଇଁବା ସମୟରେ ଆମକୁ ମଧ୍ୟ କିଛି ଇନଫେକ୍ସନ ବ୍ୟାପିବାର ସମ୍ଭାବନା ଅଛି, ଯୋଉଟା କି ବ୍ରିଦିଂ ମାଧ୍ୟମରେ ହଉ ଶ୍ୱାସ ମାଧ୍ୟମରେ ସିଏ ଯିବାର ସମ୍ଭାବନା ଅଛି। ତେଣୁକରି ଆମେ ପ୍ରଥମେ ଯେକୌଣସି ଆନିମଲ ଇନଫେକ୍ଟେଡ ହେଲା ତାକୁ ଆଇସୋଲେସନ ରଖିବା, ତା ସର୍କମ୍ଫରେନ୍ସ କୁ ଆମେ କିଭଳି ସାନିଟାଇଜ ପ୍ରପରଲି ସାନିଟାଇଜ ମେଣ୍ଟେନ କରି ରଖିପାରିବା, ଯୋଉଠିକି ତା ପାଖରୁ ସେ ଜୀବାଣୁଟି ଅନ୍ୟମାନଙ୍କ ପାଖକୁ ନ ବ୍ୟାପୁ, ସେଥିପ୍ରତି ଆମେ ସତର୍କ ହେବା ଦରକାର। ତାକୁ ହ୍ୟାଣ୍ଡଲିଂ ସମୟରେ ପ୍ରପରଲି ମାନେ ଆମେ ମାସ୍କ ଆଉ ଗ୍ଲୋଭ୍ସ ପିନ୍ଧି ତାକୁ ହ୍ୟାଣ୍ଡଲିଂ

0: ଆପଣ ଆମ କାର୍ଯ୍ୟକ୍ରମରେ ବହୁତ ସମୟ ଦେଲେ, କାର୍ଯ୍ୟକ୍ରମ ପାଇଁ ଆପଣଙ୍କର ମୂଲ୍ୟବାନ ସମୟ ଦେଲେ, ତେଣୁ ଆମ ଶ୍ରୋତା ଭଉଣୀ ମାନଙ୍କ ତରଫରୁ ତଥା ଆମ ମହିଳା ମହଲ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
1: ଶ୍ରୋତା ଭଉଣୀ, ବର୍ତ୍ତମାନ ଆପଣ ଶୁଣିଲେ ଆଲୋଚନା। ଆଲୋଚନାର ବିଷୟବସ୍ତୁ ଥିଲା ପଶୁମାନଙ୍କଠାରୁ ବ୍ୟାପୁଥିବା ରୋଗ ପ୍ରତି ସତର୍କତା। ଆଲୋଚନା କରିଥିଲେ ପ୍ରାଣୀଧନ ନିରୀକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ପାତ୍ର ସାର୍। ସତରେ ଶ୍ରୋତାଭଣୀ, ଆଜିର କାର୍ଯ୍ୟକ୍ରମରୁ ଆମେ ଜାଣିଲେ ଯେ ପଶୁମାନଙ୍କଠାରୁ ଆମକୁ ଅନେକ ଦୁଃସାଧ୍ୟ ରୋଗ ବ୍ୟାପିପାରେ, ଯାହା ଆମ ପାଇଁ ମାରାତ୍ମକ ମଧ୍ୟ ହୋଇପାରେ। କିନ୍ତୁ ଭଉଣୀ, ଏଥିପାଇଁ ଯଦି ଆମେ କିଛି ସର ସତର୍କତା ଆପଣାଇବା, ତେବେ ଏସବୁ ରୋଗରୁ ସହଜରେ ବଞ୍ଚିଯାଇପାରିବା। ପଶୁ ପକ୍ଷୀଙ୍କୁ ନିୟମିତ ଟୀକାକରଣ, ସ୍ୱଚ୍ଛତା, ଭଲ ଭାବେ ରନ୍ଧା ଯାଇଥିବା ଖାଦ୍ୟ ଖାଇବା ଏବଂ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ କରିବା, ତେବେ ଯାଇ ଆମେ ଆମ ପରିବାରକୁ ତଥା ଆମକୁ ସୁରକ୍ଷିତ ରଖିପାରିବା। ହଁ ଭଉଣୀ, ଆମକୁ ମନେ ରଖିବାକୁ ହେବ ଯେ ପଶୁଙ୍କୁ ତ୍ୟାଗ କରିବା ରୋଗର ସମାଧାନ ନୁହେଁ, ବରଂ ସତର୍କତାର ସହ ସେମାନଙ୍କ ସହିତ ସ୍ୱାସ୍ଥ୍ୟକର ସମ୍ପର୍କ ବଜାୟ ରଖିବା ହିଁ ବୁଦ୍ଧିମାନର କାମ। ତେବେ ଭଉଣୀ, ଯଦି କିଛି ପଶୁମାନଙ୍କଠାରୁ ବ୍ୟାପୁଥିବା ରୋଗ ପ୍ରତି କିଛି ସମସ୍ୟା ଦେଖାଗଲା, ତାହେଲେ କାଳ ବିଳମ୍ବ ନ କରି ନିକଟସ୍ଥ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଶୁଣୁଛନ୍ତି ଭିକାରୀ ଗୁଣଙ୍କ କଣ୍ଠରେ ଭକ୍ତି ସଙ୍ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ମଧ୍ୟାହ୍ନ ବାରଟା। ଏଇଠି ଆମର ପ୍ରଥମ ଅଧିବେଶନକୁ ଶେଷ କରୁଛୁ, ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଅପରାହ୍ନ 5ଟାରେ। ଆମର ପରବର୍ତ୍ତୀ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: था कि उनका दिल ये कह रहा था कि वापस ही नहीं आना है, वहीं रुक जाएं। हमारे एक और साथी कह रहे हैं कि पैरों में हाई हील सैंडल किस उम्र तक पहननी चाहिए महिलाओं को? भाई ये सवाल तो किसी भी महिला के लिए पूरी तरह से नहीं बताया जा सकता, क्योंकि जिसकी जितनी भी श्रद्धा भक्ति वो कह सकते हैं, या कहें कि जिसके पैर जितनी इजाजत दें, जो अपने पैरों को अच्छी तरह से संभाल सकें, वो उम्र का तो इसमें सीमा रही नहीं, आप अपनी मर्जी से पहन सकते हैं। वही हमारे साथी कहा कि मैंने ताजमहल 15 बार देखा है, तो अब तो आपको पूरा याद हो गया होगा ताजमहल की कहाँ जाने से क्या क्या होता है। वही हमारे एक और साथी कह रहे हैं कि ये जिंदगी बड़ी अजीब है, मंजिल का लालच देती है और सारी उम्र इंसान को सफर में रहती है। एक और साथी कह रहे हैं कि गुरु जी के आश्रम में जाते हैं, वहाँ के वातावरण में ऐसी शक्ति होती है कि कुछ देर वापस लौटने का मन नहीं करता। एक साथी ने कहा कि उन्हें एक गाना मेरे दिल के बहुत करीब है और आपने पूछा कि किसी के साथ रहने से अगर वक्त ठहर जाए तो गाना जब भी आता है तो मुझे मेरे पति देव जो इस दुनिया में नहीं है की याद आती है और मेरे लिए वो ये गाना हमेशा गाते थे। तो बहुत अच्छी बात है कि आपको इस गीत के जरिए उनकी याद एक बार फिर हमने लाई। हमारे एक और साथी कह रहे हैं कि नाना नानी जब आते थे कुछ दिन रुकते थे और फिर जब वो जाने लगते तो हम बच्चे रोते थे। अगले दिन जब हम लोग
1: तीनिटि राज्यर तीनिटि विधानसभा उपनिर्वाचन पाई निर्वाचन कमिशन को पक्ष विज्ञप्ति जारी। समवाय क्षेत्र देशर कोटि कोटि लोकंक जीवनधार मानरे उन्नति आनिछि कहिले स्वराष्ट्रमंत्री। आगामी रथयात्रा चलाचल करिबो 300 रु अधिक स्वतंत्र ट्रेन एवं फिफा विश्वकप रे मेक्सिको को परास्त करी इंग्लैंड क्वार्टर फाइनल को उन्नीत। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ। 2018 ମସିହାରେ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୀତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକାତାଠାରେ ଥିବା ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ। ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ନ ଗସ୍ତ କରିବେ। ଏହି ଗସ୍ତ କାଳରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲୁକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ଅକ୍ଲାଣ୍ଡ ଗସ୍ତ କରିବେ। ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ। ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲୁକ୍ସନ୍ ଭାରତ ଗସ୍ତରେ ଆସି ଅର୍ଥନୈତିକ, ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ। ନିର୍ବାଚନ କମିଶନ ଆଜି 3 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସେହି 3 ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବା ବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବର୍ଷର ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30

0: ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ସମୟରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
1: पुरी में महाप्रभु जगन्नाथ जी का रथ यात्रा का पावन पर्व है, उसमें 300 से अधिक स्पेशल ट्रेन चलाएंगे और आने वाले समय में केरल में ओनम के फेस्टिवल के उपलक्ष्य में 100 से अधिक स्पेशल ट्रेन चलाई जाएगी।
0: ବିଶିଷ୍ଟ ଚିନ୍ତାନାୟକ ଏବଂ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍ପତି ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ରାଷ୍ଟ୍ର ନିର୍ମାତା ଥିଲେ। ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ଡକ୍ଟର ମୁଖାର୍ଜୀଙ୍କ ବଳିଦାନ ଅତୁଳନୀୟ ଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଜଣେ ଶିକ୍ଷାବିତ୍ ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡକ୍ଟର ମୁଖାର୍ଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ଭାରତୀୟ ଜନସଂଘର ସଂସ୍ଥାପକ ଭାବେ ଦେଶର ଏକତା ଓ ଅଖଣ୍ଡତାର ସୁରକ୍ଷା ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ନିର୍ମାତା ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ 91ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଦଲାଇଲାମାଙ୍କ ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ। ବିଶ୍ୱର ମଙ୍ଗଳ ପାଇଁ ଦଲାଇଲାମାଙ୍କ ଚିନ୍ତନ ଓ ଆଧ୍ୟାତ୍ମିକ ଦୃଢ଼ତା ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ୍ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ସୁରକ୍ଷା ପାଇଁ 2020 କାର୍ଟୁନ ଫିସ୍ଫୋର୍ସ 2 ୟୁନିଟ ଅର୍ଡରାଫ ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେରେ କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟ୍ରାଫିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କାମ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବାନି। ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ମନ୍ତ୍ରୀ ଦିଲ୍ଲୀ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ

ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବୋତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନ୍ଧୁ ଆପଣମାନେ ତ ଜାଣନ୍ତି ଜୁନ୍ ଓ ଜୁଲାଇ ମାସରେ ବର୍ଷା ଆରମ୍ଭ ହୁଏ, ତେଣୁ ଜୁଲାଇର ପ୍ରଥମ ସପ୍ତାହକୁ ଆମେ ସମସ୍ତେ ବନ ମହୋତ୍ସବ ସପ୍ତାହ ଭାବରେ ପାଳନ କରୁ। ଆଉ ଏହି ସପ୍ତାହର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସଚେତନ ବୃଦ୍ଧି କରାଇବା। ଆଉ ଆପଣମାନେ ତ ଜାଣିଥିବେ ବର୍ଷା ଦିନେ ଯଦି ଆମେ ଗଛ ଲଗାଇବା ତାହା ବହୁତ ଜଲ୍ଦି ବଢ଼େ। ଓ ଏହି ସପ୍ତାହରେ ସ୍କୁଲ କଲେଜ ଓ ବିଭିନ୍ନ ସଂସ୍ଥାମାନଙ୍କରେ ଗଛ ଲଗାନ୍ତି ଓ ପରିସରକୁ ସୁନ୍ଦର କରିଥାନ୍ତି। ବନ୍ଧୁ ଗଛ ଆମକୁ କ'ଣ ନଦିଏ ତ କୁହନ୍ତୁ, ଫୁଲ ଫଳ ପନିପରିବା, ତା ସହିତ ଶୁଦ୍ଧ ବାୟୁ, ପ୍ରାଣୀମାନଙ୍କୁ ଆଶ୍ରୟ, ପରିବେଶକୁ ମଧ୍ୟ ରକ୍ଷା କରେ। ତେଣୁ ଆପଣମାନେ ମଧ୍ୟ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ। ଆମେ ବୃକ୍ଷରୋପଣ କରି ଆମ ଆଗାମୀ ପିଢ଼ିମାନଙ୍କ ପାଇଁ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ତିଆରି କରିବା। ତେଣୁ ଆମେ ସମସ୍ତେ ମିଳିମିଶି ଗଛ ଲଗାଇବା ଓ ତାର ଯତ୍ନ ନେବା। ବନ୍ଧୁ ବଡ଼ ଗଛ ନହେଲା ନାହିଁ, ଅନ୍ତତଃ ନିଜ ବାଡ଼ି ଓ ବଗିଚାରେ ଛୋଟ ଛୋଟ ଗଛ ଲଗାଇ ତାର ଯତ୍ନ ନେବେ ବୋଲି ମୋର ଅନୁରୋଧ।

ଏବଂ ସୁସ୍ଥ ପରିବେଶ ଦେଇଥାଏ। ଯେମିତି ଗୋଟିଏ ଛୋଟ ଛୁଆକୁ ଭଲ ପାଇବା ସହ ଲାଳନ ପାଳନ କଲେ ସେ ଭବିଷ୍ୟତରେ ସମାଜର ସମ୍ପଦ ହୁଏ, ଠିକ୍ ସେହିପରି ଆଜି ଲଗାଇଥିବା ଗୋଟିଏ ଛୋଟ ଚାରା ଗଛ ଆସନ୍ତା ପିଢ଼ି ପାଇଁ ଅମୂଲ୍ୟ ଉପହାର ହୋଇଉଠେ। ସେଥିପାଇଁ କେବଳ ଗଛ ଲଗାଇବା ନୁହେଁ, ତାହାର ସୁରକ୍ଷା ଓ ଯତ୍ନ ନେବା ମଧ୍ୟ ଆମର କର୍ତ୍ତବ୍ୟ। ତେଣୁ ସମସ୍ତଙ୍କୁ ଅନୁରୋଧ, ଅତି କମ୍ରେ ଗୋଟିଏ ଗଛ ଲଗାଇବା ଓ ତାହାର ଯତ୍ନ ନେବା ଏବଂ ଏକ ସବୁଜ, ସୁନ୍ଦର ଓ ସୁସ୍ଥ ଭବିଷ୍ୟତ ଗଢ଼ିବା। କାରଣ ପ୍ରକୃତିକୁ ସୁରକ୍ଷା କରିବା ମାନେ ନିଜ ଭବିଷ୍ୟତକୁ ସୁରକ୍ଷା କରିବା।

0: ଏକ ସଠିକ୍ ସନ୍ତୁଳନ ରକ୍ଷା କରିବା ନିହାତି ଜରୁରୀ।
1: ଆଚ୍ଛା ଦେଖନ୍ତୁ, ଗଛ ଆମକୁ କେବଳ ଅମ୍ଳଜାନ ଦିଏନି, ଆଉ କଣ କଣ ସବୁ ଉପକାର କରେ ସେ ବିଷୟରେ ଟିକେ ଆମ ଶ୍ରୋତା ମାନଙ୍କୁ କୁହନ୍ତୁ।
0: ନିଶ୍ଚିତ ଭାବରେ ଗଛର ଅବଦାନ କେବଳ ଅମ୍ଳଜାନ ପ୍ରଦାନରେ ସୀମିତ ନୁହେଁ, ବରଂ ଜୀବନ ପ୍ରତ୍ୟେକ କ୍ଷେତ୍ରରେ ଏହାର ସହାୟତା ରହିଛି। ଯେପରିକି ଏହା ବାୟୁକୁ ବିଶୁଦ୍ଧ କରେ ଏବଂ ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ଶୋଷଣ କରେ, ମୃତ୍ତିକା କ୍ଷୟ ରୋକିବା ସହ ବର୍ଷା କରାଇବାରେ ସାହାଯ୍ୟ କରୁଛି, ପକ୍ଷୀ ଓ ବନ୍ୟଜନ୍ତୁ ଆଶ୍ରୟ ଦେଉଛି, ଫଳ ଔଷଧ କାଠ ଛାଇ ଯୋଗାଇବା ମଣିଷ ଜୀବନକୁ ସମୃଦ୍ଧ କରେ। ସତ କହିବାକୁ ଗଲେ ପ୍ରତ୍ୟେକ ଗଛ ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ।
1: ଆଚ୍ଛା, ପରିବେଶ ସୁରକ୍ଷାରେ ପାରମ୍ପରିକ ଜ୍ଞାନର ଭୂମିକା କେତେ?
0: ଆମ ସଂସ୍କୃତିରେ ଏହାର ବହୁତ ବଡ ଭୂମିକା ରହିଛି। ଆମ ପାରମ୍ପରିକ ଜ୍ଞାନ ଆମକୁ ପ୍ରକୃତି ସହ ସମନ୍ୱୟ ରଖି ବଞ୍ଚିବାର ଶିକ୍ଷା ଦିଏ। ଉଦାହରଣ ସ୍ୱରୂପ ପୋଖରୀ ସଂରକ୍ଷଣ, ବର୍ଷା ଜଳ ସଞ୍ଚୟ ଏବଂ ଜୈବିକ ଚାଷ ଭଳି ଆମର ପରମ୍ପରା ଆଜିର ସମୟରେ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ। ଆଧୁନିକ ବିଜ୍ଞାନ ସହ ଯଦି ଆମେ ଏହି ପାରମ୍ପରିକ ଜ୍ଞାନର ସମନ୍ୱୟ ରକ୍ଷା କରିପାରିବା, ତେବେ ପରିବେଶ ସୁରକ୍ଷା ଅଭିଯାନ ଆହୁରି ସଫଳ ହୋଇପାରିବ।
1: ଆଚ୍ଛା, ଗୋଟିଏ ପରିବାର ନିଜ ଘରୁ ପରିବେଶ ସୁରକ୍ଷା ପାଇଁ କେମିତି କ'ଣ ଆରମ୍ଭ କରିପାରିବେ?
0: ବହୁତ ସୁନ୍ଦର ପ୍ରଶ୍ନଟିଏ। ବଡ଼ ପରିବର୍ତ୍ତନ ସବୁବେଳେ ହିଁ ନିଜ ଘରୁ ଆରମ୍ଭ ହୋଇଥାଏ। ଗୋଟିଏ ପରିବାର ନିଜ ସ୍ତରରେ ଅନେକ କିଛି କରିପାରିବେ। ସମସ୍ତ ସଦସ୍ୟ ମିଶି ଘର ଆଖପାଖରେ ଗଛ ଲଗାଇ ପାରିବେ, ପ୍ଲାଷ୍ଟିକ୍ର ବ୍ୟବହାର ଯଥାସମ୍ଭବ କମାଇ ପାରିବେ, ଦୈନନ୍ଦିନ ଜୀବନରେ ପାଣି ଓ ବିଦ୍ୟୁତ ସଞ୍ଚୟ କରିପାରିବେ, ଉଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ କରିବା, ଘରର ଅଳିଆରୁ ଜୈବ ଖାଦ୍ୟ ପ୍ରସ୍ତୁତ କରିବା। ଏହି ଛୋଟ ଛୋଟ ପଦକ୍ଷେପ ଗୁଡିକ ହିଁ ଆମ ସମାଜରେ ବଡ ପରିବର୍ତ୍ତନ ଆଣିପାରିବ।
1: ଆଚ୍ଛା, ଆଗାମୀ 10 ବର୍ଷରେ ସବୁଜ ପୃଥିବୀ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ'ଣ ହୋଇପାରିବ ବୋଲି ଆପଣ ଭାବନ୍ତି?
0: ଭବିଷ୍ୟତ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତା। ଆଗାମୀ 10 ବର୍ଷରେ ଜଳବାୟୁ ପରିବର୍ତ୍ତନ ନିଶ୍ଚିତ ଭାବରେ ହେବ, ଜଳ ସଙ୍କଟ ମଧ୍ୟ ବଢ଼ିବ। ପ୍ରଦୂଷଣ, ବନ ନଷ୍ଟ, ଜୈବ ବିବିଧତାର ଦ୍ରୁତ ହ୍ରାସ ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିବ। କିନ୍ତୁ ଆଶା ଛାଡ଼ିବାର ନାହିଁ। ଯଦି ସରକାର, ଶିଳ୍ପ ସଂସ୍ଥା, ବୈଜ୍ଞାନିକମାନେ ଏବଂ ଆମ ଭଳି ସାଧାରଣ ଲୋକ ମିଳିତ ଭାବେ ଏବେଠାରୁ ପରିବେଶ ପ୍ରତି ଅନୁକୂଳ ପଦକ୍ଷେପ ନେବେ, ତେବେ ଏହି ସମସ୍ତ ବଡ଼ ଚ୍ୟାଲେଞ୍ଜକୁ ଆମେ ନିଶ୍ଚିତ ଭାବରେ ସଫଳତାର ସହ ମୁକାବିଲା କରିପାରିବା।
1: ଅନେକ ଅନେକ ଧନ୍ୟବାଦ ମ୍ୟାଡ଼ାମ୍, ଆପଣ ନିଜର ସମୟ ଦେଇଥିବାରୁ।
0: ଆଜି ଆକାଶବାଣୀ ବ୍ରହ୍ମପୁର।

0: ଆମ ଭଳି ସାଧାରଣ ଲୋକ ମିଳିତ ଭାବେ ଏବେଠାରୁ ପରିବେଶ ପ୍ରତି ଅନୁକୂଳ ପଦକ୍ଷେପ ନେବେ, ତେବେ ଏହି ସମସ୍ତ ବଡ଼ ଚ୍ୟାଲେଞ୍ଜକୁ ଆମେ ନିଶ୍ଚିତ ଭାବରେ ସଫଳତାର ସହ ମୁକାବିଲା କରିପାରିବା।
1: ଅନେକ ଅନେକ ଧନ୍ୟବାଦ ମ୍ୟାଡ଼ାମ ଆପଣ ନିଜର ସମୟ ଦେଇଥିବାରୁ।
0: ଆଜି ଆକାଶବାଣୀ ବ୍ରହ୍ମପୁର।

0: ସାର୍ ନମସ୍କାର, ଆପଣଙ୍କ ପରିଚୟ।
1: ନମସ୍କାର ଆଜ୍ଞା, ସମସ୍ତଙ୍କୁ ସୁସନ୍ଧ୍ୟାର ଶୁଭେଚ୍ଛା। ମୁଁ ଦିଲୀପ କୁମାର ପୁରୋହିତ, କ୍ରୀଡ଼ା ଅବସରର ପ୍ରାପ୍ତ ଉପନିରୀକ୍ଷକ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ। ବର୍ତ୍ତମାନ ମୁଁ ସମାଜସେବା କରୁଛି ତଥା କବିତା ଓ ଗଳ୍ପ ଲେଖେ, ଏହା ମୋର ଅଭ୍ୟାସ।
0: ବହୁତ ସୁନ୍ଦର ସାର୍, ମୋର ପ୍ରଥମ ପ୍ରଶ୍ନ ଆପଣଙ୍କ ପାଇଁ ରହିବ ଯେ ବନ ମହୋତ୍ସବ ପାଳନ କରିବାର ମୂଳ ଉଦ୍ଦେଶ୍ୟ କ'ଣ?
1: ଯେଉଁ ଭାଗରେ ବିସ୍ତୃତ ଭାବରେ ବହୁ ସଂଖ୍ୟକ ଗଛ ଲଗାଇଥାଉ ତାକୁ ଆମେ ବନ। ସେହି ବନରେ ଆହୁରି ଅଧିକ ବୃକ୍ଷ ରୋପଣ କରିବା, ତାକୁ ସଂରକ୍ଷଣ କରିବା ଏବଂ ସୁରକ୍ଷାର ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଏବଂ ଏକ ସବୁଜ ପୃଥିବୀ ଗଠନ କରିବାରେ ଲୋକଙ୍କୁ ମନରେ ଜାଗ୍ରତ ସୃଷ୍ଟି କରିବା ହେଉଛି ବନ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏହା ସହିତ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ କମାଇବା, ମାଟି କ୍ଷୟକୁ ଅଟକାଇବା ତଥା ବିଭିନ୍ନ ବୃକ୍ଷ ସମ୍ପର୍କରେ ପୁଙ୍ଖାନୁପୁଙ୍ଖା ଲୋକଙ୍କ ମଧ୍ୟରେ ଜାଣକାରୀ ଦେବା ତଥା ସେମାନଙ୍କ ବିଷୟରେ କହିବା ହେଉଛି ଜନ ମହୋତ୍ସବର ଅନ୍ୟ ଏକ ମହତ୍ତ୍ୱ ଦିଗ।
0: ସାର୍, ବର୍ତ୍ତମାନ ପରିବେଶ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ'ଣ?
1: ବର୍ତ୍ତମାନ ସମୟରେ ପରିବେଶରେ ଜଳବାୟୁ ପରିବର୍ତ୍ତନ, ବନ ଜଙ୍ଗଲ ଧ୍ୱଂସ ଓ ପ୍ରଦୂଷଣର ବୃଦ୍ଧି, ବନ୍ୟଜନ୍ତୁଙ୍କର ବିଲୁପ୍ତ ହେବା, ଜଳ ସଙ୍କଟ ବଢ଼ିବା, ଭୂତଳ ଜଳସ୍ତର ହ୍ରାସ ହେବା, ପ୍ଲାଷ୍ଟିକର ବ୍ୟବହାର ଓ ଆଧୁନିକରଣରେ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଭାବରେ ବ୍ୟବହାର ହେବା ଆମ ପାଇଁ ପରିବେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଅଛି।
0: ସାର୍, କେବଳ ଗଛ ଲଗାଇଲେ ହେବ ନା ତାର ଯତ୍ନ ମଧ୍ୟ ସେତିକି ଜରୁରୀ?
1: କେବଳ ଗଛ ଲଗାଇ ଉଚିତ ବ୍ୟବସ୍ଥା ମାଧ୍ୟମରେ ତାହାର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ବନ ମହୋତ୍ସବ କରି ତାକୁ ଭୁଲିଯିବା କିଛି ଫଳପ୍ରଦ ହେବ ନାହିଁ। କେବଳ ଆର୍ଥିକ ତଥା ମାନବିକ ଶକ୍ତିର ଦୁରୁପଯୋଗ ମାତ୍ର, ଏଣୁ ଗଛ ଲଗାଇବା ଯେତେ ମହତ୍ତ୍ୱପୂର୍ଣ୍ଣ ତାକୁ ଉଚିତ ସୁରକ୍ଷା ଦେବା ମଧ୍ୟ ସେତିକ।

0: ସାର୍, ଆଜିର ଯେଉଁ ଯୁବପିଢ଼ି ପରିବେଶ ସୁରକ୍ଷାରେ କେତେ ସଚେତନ ବୋଲି ଆପଣ ଭାବନ୍ତି?
1: ଆମ ଦେଶରେ ଯୁବପିଢ଼ି ପରିବେଶ ସୁରକ୍ଷାରେ ବେଶୀ ସଚେତନଶୀଳ ନୁହନ୍ତି ମୋ ମତରେ। କେବଳ ସେମାନେ ଅଳ୍ପ ସମୟ ପାଇଁ ଗଛ ଲଗାଇବା ସମୟରେ ଫଟୋ ନିଅନ୍ତି, ରିଲ୍ ବନାନ୍ତି ଏବଂ ପରେ ତାକୁ ଭୁଲି ଯାଆନ୍ତି। ମୁଁ ଯାହା ଅନୁଭବ କରିଛି, ମୋ ମତରେ ଯୁବପିଢ଼ି ତଥା ପ୍ରତ୍ୟେକ ବ୍ୟକ୍ତି କେବଳ ସାମାଜିକ ଜ୍ଞାନ ହେବା କଥା, ସାମାଜିକ ଦାୟିତ୍ୱବୋଧ ହେବା କଥା, ସେମାନେ କର୍ତ୍ତବ୍ୟ କରିବା ଅତ୍ୟନ୍ତ ଆବଶ୍ୟକ। ତେଣୁ ସଚେତନଶୀଳ ହେବା, ପରିବେଶ ପାଇଁ ସଚେତନ ହେବା ପ୍ରତ୍ୟେକ ନାଗରିକର ସାଧାରଣ କର୍ତ୍ତବ୍ୟ ତଥା ଦାୟିତ୍ୱବୋଧ।
0: ଆଚ୍ଛା ସାର୍, ସୋସିଆଲ ମିଡ଼ିଆ ମାଧ୍ୟମରେ ପରିବେଶ ସଚେତନତା କିପରି ବଢ଼ାଇ ପାରିବା?
1: ଆପଣ ଭିନ୍ନ ଭିନ୍ନ ଭିଡ଼ିଓ ଫଟୋ ଉତ୍ତୋଳନ କରି ତା ସାଙ୍ଗରେ ସଚେତନମୂଳକ ବାର୍ତ୍ତା ଯୋଡ଼ି ସିଧାସଳଖ ଆପଣ ପୋଷ୍ଟ କରନ୍ତୁ, ଯାହାଫଳରେ ଅନ୍ୟ ବ୍ୟକ୍ତି ସାଙ୍ଗରେ ସିଧାସଳଖ ଆପଣ ଯୋଡ଼ି ହୋଇପାରିବେ ଏବଂ ସେମାନେ ଏହାକୁ ପଢ଼ି ୟା ଶୁଣି ତାଙ୍କ ମନରେ ପରିବେଶର ସୁରକ୍ଷା ସମୟରେ ସମ୍ପର୍କରେ ଜ୍ଞାନ ବୃଦ୍ଧି ହୋଇପାରିବ। ଅନ୍ୟ ମାଧ୍ୟମରେ ସିଧାସଳଖ ଯୋଡ଼ି ହେବା ବହୁତ କଷ୍ଟକର ବର୍ତ୍ତମାନ ସମୟରେ। ଲୋକେ ପେପର ପଢ଼ୁନାହାନ୍ତି, ରେଡ଼ିଓ ଶୁଣୁ ବହୁତ କମ୍ ଶୁଣୁଛନ୍ତି, ଟିଭି ବହୁତ କମ୍ ଦେଖୁଛନ୍ତି। ବର୍ତ୍ତମାନ ଯାହା ଆମେ ଅନୁଭବ କରୁଛୁ, ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ସଂଲଗ୍ନ ଅଛନ୍ତି ଏବଂ ଆମେ ଯଦି ପରିବେଶ ସମ୍ପର୍କରେ, ପରିବେଶର ସୁରକ୍ଷା ସମ୍ପର୍କରେ ସୋସିଆଲ ମିଡ଼ିଆରେ ଫେସବୁକ୍, ଟ୍ୱିଟର, ହ୍ୱାଟ୍ସଆପ୍ରେ ଆପଣଙ୍କୁ ତିଆରି କରି ଯଦି ଆପଣ ସବୁକିଛି ବାର୍ତ୍ତା ପୋଷ୍ଟ କରୁଛନ୍ତି ତାହେଲେ ଆପଣ ସିଧାସଳଖ ଭାବେ ଯୋଡ଼ି ହୋଇପାରିବେ।
0: ଅନେକ ଅନେକ ଧନ୍ୟବାଦ ସାର୍, ଆମକୁ ସମୟ ଦେଇକି ଆମ ଶ୍ରୋତାମାନଙ୍କୁ ଏତେ ସୁନ୍ଦର ବାର୍ତ୍ତା ଦେଇଥିବାରୁ।
1: ଅଶେଷ ଧନ୍ୟବାଦ ଆଜ୍ଞା। ଆପଣ ଏହି କାର୍ଯ୍ୟକ୍ରମରେ ମୋର ବକ୍ତବ୍ୟ ଉପସ୍ଥାପନ କରିବା ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି। ଅଶେଷ ଧନ୍ୟବାଦ। ପୁଣି ସମସ୍ତଙ୍କୁ ନମସ୍କାର। ଜୟ ହିନ୍ଦ।

ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ଆପଣଙ୍କର ପ୍ରିୟ ମନ ପସନ୍ଦର ଫୋନ୍ କାର୍ଯ୍ୟକ୍ରମ ହ୍ୟାଲୋ ଯୁବବାଣୀ। ଯଦି ଆପଣମାନେ ମଧ୍ୟ ଆମର ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହାନ୍ତି, ତାହେଲେ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଗୁରୁବାର ମଧ୍ୟାହ୍ନ 12:00-12:30 ମଧ୍ୟରେ ଆମକୁ କଲ୍ କରନ୍ତୁ ଏବଂ ଏହାର ପ୍ରସାରଣ ଆପଣମାନେ ଶୁଣିବେ ସେହି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସନ୍ଧ୍ୟା 5:30। ଆମକୁ କଲ୍ କରିବା ପାଇଁ ଆମ ନମ୍ବର 2 ହେଲା 0680-2220-521 ଏବଂ ଅନ୍ୟ ଗୋଟିଏ ନମ୍ବରଟି ହେଉଛି 0680-2222-621।

ଆଜି ତ ସମୟ ହୋଇସାରିଲାଣି। ଆଶା କରୁଛି ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆଉ ଆମ ପିନ୍କୋଡ଼୍ ନମ୍ବରଟି ହେଉଛି 760001। ପୁଣି ଥରେ

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6 ବଜେକୁ ଯାଉଛି। କିଛି କ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ରେଡ଼ିଓରେ ପ୍ରଚାରିବୁ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ସନ୍ଥ କବି ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ।
1: ଏପିସୋଡ 82।

ଶୁଣୁଥିଲେ ମହମ୍ମଦ ଅବିବ ଏବଂ ସାଥୀଙ୍କ କଣ୍ଠରେ ଗୋଟିଏ ଦେଶଭକ୍ତି ଗୀତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟ।

ସହର ଗୁଡିକରେ ଅସହ୍ୟ ଯାତାୟତ ଜନିତ ସମସ୍ୟା, ବେରୋଜଗାରୀ, ଘରର ଅଭାବ, ପାନୀୟ ଜଳ ସଙ୍କଟ, ଚାଷ ଜମି କମିବା, ଜଙ୍ଗଲ ଧ୍ୱଂସ, ବାୟୁ ଓ ଜଳ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଏସବୁ ଏହାର ପ୍ରତ୍ୟକ୍ଷ ପରିଣାମ। ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଭଳି ସହର ଗୁଡିକରେ ଦ୍ରୁତ ସହରୀକରଣ ଫଳରେ ଯାତାୟାତ, ବର୍ଜ୍ୟ ପରିଚାଳନା, ପାନୀୟ ଜଳ ଓ ପରିବେଶ ସମ୍ବନ୍ଧୀୟ ସମସ୍ୟା ବଢି ଚାଲିଛି। ଏହି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମର ଯୁବପିଢ଼ି କେଉଁଠି ଠିଆ ହୋଇଛି? ବାସ୍ତବରେ ଭାରତ ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ଯୁବଶକ୍ତି। ଆଜି ପ୍ରାୟ 38.2 କୋଟି ଅର୍ଥାତ 10-24 ବର୍ଷ ବୟସର ପ୍ରାୟ 382 ନିୟୁତ ଯୁବକ ଯୁବତୀ ଭାରତରେ ବସବାସ କରୁଛନ୍ତି। ଏହା ଭାରତ ପାଇଁ ଏକ ଅମୂଲ୍ୟ ସମ୍ପଦ, କିନ୍ତୁ ଏହି ସୁଯୋଗ ସେତେବେଳେ ସଫଳ ହେବ ଯେତେବେଳେ ଆମର ଯୁବମାନେ ହେବେ ଶିକ୍ଷିତ, ଦକ୍ଷ, ସୁସ୍ଥ, ଉଦ୍ୟୋଗୀ ଓ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ। ଆଜିର ଯୁବପିଢ଼ିଙ୍କ ସାମ୍ନାରେ 5ଟି ବଡ଼ ଦାୟିତ୍ୱ ରହିଛି। ପ୍ରଥମ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ। କେବଳ ଡିଗ୍ରୀ ନୁହେଁ, ଡିଜିଟାଲ ସାକ୍ଷରତା, କୃତ୍ରିମ ବୁଦ୍ଧିମତା, ଗବେଷଣା, ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ଜୀବନ କୌଶଳ ଭବିଷ୍ୟତର ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା, ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ

ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ବା ସଚେତନ ଯୁବଶକ୍ତି ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଙ୍କ ଠାରୁ ବଣ୍ଡା ଏବଂ କୁଆଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍

ବ୍ରହ୍ମପୁର ଉଧନା ଅମୃତଭାତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ ତିନିଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍

ସଂଯୋଗ କରି ଉପକୂଳ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ ସମର୍ପଣ ଏବଂ ସେବା ଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 46 ଆମ୍ବୁଲାନ୍ସ ମୁତୟନ କରାଯିବ। ମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଅସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

0: 138.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 104.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5 ସୁଦ୍ଧା ଜଳସ୍ତର 18.17 ମିଟର ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15 ଉର୍ଦ୍ଧ୍ୱ ପଞ୍ଚାୟତ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7 ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେପୁରୀ ଏବଂ ମାଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82 ଖାତାରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତା ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟ ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 5 ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 168 ଅଭିଯୋଗ ମଧ୍ୟରୁ 93 ତତ୍କାଳ ସମାଧାନ କରାଯାଇଛି। ସମ୍ବଲପୁର ଧନକୌଡ଼ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37 ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 87ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍ପତି ସୋରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ସମ୍ବାଦ ଶେଷ ହେଲା।
1: ଆଜିର ପ୍ରସଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର

ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ। କହିଲେ ରେଳମନ୍ତ୍ରୀ, ଆଜି ପୁରୀ ଓ ବ୍ରହ୍ମପୁରଠାରେ ଦୁଇଟି ଟ୍ରେନ୍ର ହେଲା ଶୁଭାରମ୍ଭ ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପିନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 6 ଦିନିଆ ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୀତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମାନନ୍ ମନ୍ଦିର ପରିଦର୍ଶନ କରିବେ।

ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି, ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋଏଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, COVID-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2028 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀ

0: ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି,
1: କେଉଁଝରରେ ଯୋଉ କୃଷି ବିଭାଗର ଜାଗାଟା ଅଛି ସେଟାକୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି ସେଟାକୁ ନେବା ପାଇଁ, ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯୋଉ ପର୍ପସ୍ ପାଇଁ ସେ ଚାହୁଁଛନ୍ତି, ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନି ହେବ, କଲେକ୍ଟ୍ରେଟ ଅଫିସ ପାଇଁ, ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯୋଉ ଜାଗା ଦେଖେଇଛନ୍ତି ସେ ଜାଗାର ସଏଲ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର।

0: ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ, ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲ ପ୍ରସାରଣ ଆଜି ପାଇଁ ଏଥିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର। ତେବେ ଆପଣ ଶୁଣନ୍ତୁ କିଛି ବିଜ୍ଞାପନ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ସତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମଧୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ ଚଏସ୍।

0: ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ
1: ଖରିଫ
2: ଋତୁ ଚାଲିଛି, ଖରିଫ ଋତୁରେ ଆମେ ଧାନ ଚାଷକୁ ଅନେଇକି ବସିଛେ, ଧାନ ଫସଲଟା ହେଲେ ତ ଆମେ କଣ କିଛି କରିବା, ବର୍ଷଟି ଯାକ ସାରା ଏମିତି ଜଗିବାକୁ ପଡୁଛି ବୁଝିଲେ। ତାପରେ ଏବେ ଗାଁରେ ମୁଁ ଯାଇଥିଲି ଯେ ତଳି ଘର ସବୁ ପ୍ରସ୍ତୁତି କରିଦେଲେଣି,
1: ବର୍ଷା

0: ଆଜିକାଲି ଯୋଉ ପ୍ରକାର ଲାଭ ହେଲାଣି, ସରକାର ମଧ୍ୟ ତା ପ୍ରତି ଧ୍ୟାନ ଦେଲେ।
1: ତ ସେ ଉପରେ ମୁଁ ଗୋଟେ ଆଲୋଚନାଟେ, ଆମର ବୁଲୁ ସେଠି ଜଣେ, ସେ ବହୁତ ବର୍ଷ ହେଲା ଛେଳି ଚାଷ କଲେଣି, ତ ତାଙ୍କ ସହିତ ମୁଁ ଗୋଟେ ଆଲୋଚନାଟେ ରଖିଛି ବୈଠକରେ, ବସ ଶୁଣ, ଆଉ ସେ ମାଧିଆରୁଙ୍କୁ ତାକୁ ଉଠ ଶୁଣେ ବୋଲି କୁହ।
0: ଉଠେ ସନ୍ଧ୍ୟାବେଳେ ଶୋଇପଡ଼ୁଥିଲେ।
1: ହଁ ଶୁଣେ ବୋଲି କୁହ, ହଁ ସେ ମଥୁରା ମଥୁରା ଗାଁର ଆମର ବୁଲୁ ସେଠିଙ୍କ ସହିତ କଥା ହେଇଛି, ଶୁଣ। ବୁଲୁ ବାବୁ ନମସ୍କାର,
2: ନମସ୍କାର ଆଜ୍ଞା।
1: ଆପଣଙ୍କ ଏ ଗାଁ ନାଁ କଣ?
2: ମଥୁରା।
1: ମଥୁରା, ଆପଣ କଣ ଚାଷବାସ କରନ୍ତି? ସବୁ ଗାଁରେ ସମସ୍ତେ କଣ କଣ ଚାଷ କରନ୍ତି?
2: ଆମର ଗାଁରେ କମ ଅଛି ବିଲବାଡି, ଆମେ ଏଠି ପଦରରେ ଯାହା ଚାଷବାସ କରୁଛୁ, ଛେଳି ଅଛି, ଗାଈ ଅଛି, ସବୁ ପନିପରିବା ଚାଷ କରୁଛୁ।
1: ଛେଳି ଗାଈ ବି ରଖିଛନ୍ତି?
2: ଆଜ୍ଞା।
1: ନିଜର କେତେ କେତେ ଛେଳି ଗାଈ ରଖିଛନ୍ତି?
2: ଛେଳି ଗୋଟେ ଅଛି 100 ଖଣ୍ଡେ ହବ।
1: 100 ଛେଳି ଅଛନ୍ତି?
2: ହଁ।
1: ତାହେଲେ ଛେଳି ଆପଣ କେତେ ବର୍ଷ ହେଲା ରଖିଲେଣି?
2: 3 ବର୍ଷ ହେଲା।
1: 3 ବର୍ଷ ହେଲା ଛେଳି ଚାଷ, ମାନେ ଛେଳିକି ରଖିକି ଆପଣ କେମିତି ଲାଭବାନ ବୋଲି ଭାବୁଛନ୍ତି? ସେଠି ଲାଭବାନ ହେଇଛନ୍ତି 3 ବର୍ଷ ହେଲା ତ ରଖିଲେଣି?
2: ନାଇଁ ମୁଁ ନୂଆ ନୂଆ ଆରମ୍ଭ କରିଛି, ସେମିତି ବିକ୍ରି ଟା ବଢିଛନ୍ତି, 30 ତାରିଖରୁ ଆରମ୍ଭ ହେଇଥିଲା।
1: ଆଚ୍ଛା,
2: 30 ତାରିଖ ଅଛି, ଏବେ 100 କଥା ପାଖ ହେଲାଣି।
1: ବିକ୍ରି କରୁନାହାନ୍ତି ଗୋଟିଏ ବି?
2: ଗୋଡା ବିକ୍ରି କରୁଛି ଆଉ।
1: ଆଚ୍ଛା,
2: ଗୋଡାଟା ବିକ୍ରି କରୁଛି, ଗୋଟେ ଲକ୍ଷଣା ଖାଇଛୁ।
1: ମାନେ ଆପଣ 3 ବର୍ଷରେ କେତେ ବୋଦା ବିକ୍ରି କଲେଣି?
2: ଲକ୍ଷଣା ଗୋଟେ 7 ବିକ୍ରି ହେଇଥିବ, ଭାଇ ଛେଳିଗୁଡା ତ ସବୁ ଅଛି ଆଉ।
1: ଆଚ୍ଛା ଆଚ୍ଛା,
2: ମୁଁ ଆଜ୍ଞା 30 ଟା 32 ଟା ଆରମ୍ଭ କରିଥିଲି।
1: ପ୍ରଥମେ କୋଉଠୁ ଆଣିଥିଲେ ସେଇ 32ଟା 30ଟା ଯୋଉ ଆଣିଥିଲେ?
2: ଏଇଟା ଆମ ପାଖ ଗାଁରୁ ଆଣିଥିଲି।
1: ଗାଁରୁ ଆଣିଥିଲେ? କିଛି ସରକାରୀ ଲୋନ କି କିଛି?
2: ଆଜ୍ଞା, ମୋର ଗୁହାଳଟେ ମିଳିଛି,
1: ସରକାର ତରଫରୁ ଗୁହାଳ ଗୋଟେ କରୁଛନ୍ତି। ହେଲେ ଆପଣ ଏବେ ଯୋଉ 100ଟା ରଖିଛନ୍ତି, କିପରି ସେମାନଙ୍କୁ ରଖିଛନ୍ତି ଆଉ କିପରି ପରିଚାଳନା କରୁଛନ୍ତି? ସେମାନଙ୍କ ସ୍ୱାସ୍ଥ୍ୟ ଖାଦ୍ୟ କିପରି ପରିଚାଳନା କରନ୍ତି?
2: ଖାଦ୍ୟ ଆମର ଜଣେ ଅଛନ୍ତି ଚରିବାକୁ ନଉଛନ୍ତି, ଆଣିଲା ପରେ ଦେଖା ଦେଖି ମୁଁ କରୁଛି ଏଠି ଆଉ, ଯାହା ଯୋଉଟା ଅସୁବିଧା ସୁବିଧା, କାହାକୁ ଡାଳ କୋଉଠି କେତେବେଳେ କାହାକୁ କୋଉଟା ଦେବା ଖରାପ ହେଲେ ମୁଁ ଦେଖା ଦେଖି କରୁଛି, ଡାକୁଛି ସାର ଆସନ୍ତି,
1: ଡାକ୍ତରଙ୍କ ସହିତ ପରାମର୍ଶ କରିକି ସେମାନଙ୍କ ତଦାରଖ କରୁଛନ୍ତି।
2: ଆମ ହାତ କୋଉଟା ବି ହେଲେ ଆମେ କରିଦଉଛୁ ଆଉ।
1: ହେଲେ ଖାଇବାଟା ଆପଣ କେମିତି କରନ୍ତି? ସେମାନଙ୍କ କଣ

0: ନାଇଁ ଆଜ୍ଞା, କ୍ଷୀର ତ ଛେଳି ଆମର କ୍ଷୀର ବିଭିନ୍ନ ହବନି, ସିଏ ଛୁଆ ଏ ଛେଳି ଆମର ଏ ବ୍ଲାକ୍ ବଙ୍ଗାଲ ଛେଳି ଯା ଆଜ୍ଞା, ସେତେ କ୍ଷୀର ନାହିଁ, ଯୋଡ଼େ ଯୋଡ଼େ ଛୁଆ ଦଉଛନ୍ତି ତ, ଯୋଡ଼େ ଯୋଡ଼େ ଛୁଆ ଦେଲେ ଛୁଆଙ୍କୁ ତାଙ୍କର କ୍ଷୀର ସମାନ।
1: ଆଚ୍ଛା ଆଚ୍ଛା, କେବଳ ଛେଳି ରଖିକି ବିକ୍ରି କରିବା ଉଦ୍ଦେଶ୍ୟରେ ହିଁ ଆପଣ ରଖିଛନ୍ତି?
0: ଆଜ୍ଞା ଆଜ୍ଞା, ବଢା ହଉଛି ଏମିତି, ବଢିଛି ସଂସ୍ଥା ନା, 32ଟାରୁ ଆଜ୍ଞା ଏବେ
1: ସହଜ ହେଇଗଲେଣି। ଆପଣ କେମିତି ଖର୍ଚ୍ଚ କରୁଛନ୍ତି ବୋଲି ଭାବୁଛନ୍ତି କି ଛେଳି ଚାଷ କରିଲେ?
0: ଆଜ୍ଞା, ଖର୍ଚ୍ଚ ହେଲେ ମେଡିସିନ ଖର୍ଚ୍ଚ ଯାହା ହଉ,
1: ସ୍ୱାସ୍ଥ୍ୟ ଜନିତ ଖର୍ଚ୍ଚ ଯେତିକି ସେତିକି ହିଁ ହଉଛି,
0: ମେଡିସିନ ଖର୍ଚ୍ଚ ଆଉ ତାଙ୍କୁ ସିଏ ଯୋଉ ଚରିଆ ତାକୁ ଦେବାକୁ ପଡୁଛି ପଇସା ଦେବା ଆଉ କଣ,
1: ଯିଏ ଚରିବାକୁ ନଉଛି ଦରମା ଦଉଛି। ଗାଁ ରୁ ଆଣିଥିଲେ କିଛି ସରକାରୀ ଲୋନ କି କିଛି?
0: ଆଜ୍ଞା, ଆମର ଗୁହାଳଟେ ମିଳିଛି
1: ସରକାର ତରଫରୁ, ଗୁହାଳ ଗୋଟେ କରୁଛନ୍ତି। ହେଲେ ଆପଣ ଏବେ ଯୋଉ 100ଟା ହେଲେ, ଆଉ ଛେଳି ଚାଷ, ଛେଳି ତ ରଖିଛନ୍ତି 100ଟା, ଆଉ ଗାଈ କେତେ ରଖିଛନ୍ତି?
0: ଗାଈ ଆଜ୍ଞା 5ଟା, ବଡ ଗାଈ 3ଟା ଅଛି, ଛୁଆ 2ଟା ଅଛନ୍ତି।
1: ଦେଶୀ ଗାଈ
0: ନା? ନାଇଁ ଆଜ୍ଞା,
1: ନା କଣ କୋଉ କିସମର ଗାଈ ରଖୁଛନ୍ତି? ସେମାନେ କେତେ କ୍ଷୀର ଦଉଛନ୍ତି, କେମିତି ସେମାନଙ୍କୁ ସ୍ୱାସ୍ଥ୍ୟ, ସେମାନଙ୍କ ଖାଦ୍ୟ କେମିତି ଦେଖୁଛନ୍ତି ଆପଣ?
0: ଆଜ୍ଞା, ଖାଦ୍ୟ ହେଲେ ଏବେ ଟିକେ କୁଣ୍ଡା ଠିକ ରେ ମିଳୁନି, ହେଲେ ମଧ୍ୟ ଯାଇକି ଗୋଦାମରୁ ସେ 1 ମିଲିଂ କୁଣ୍ଡା ଯାହା ଆମର 10 ମିଲିଂ କୁଣ୍ଡା ଯାହା ମିଳୁଛି, ଦନା ଟିକେ ଅଧିକଟା ପଡୁଛି ହେଲେ ଖାଉଛି ନା ଆଉ ତୋରାଣି ଟିକେ ଦିଆହଉଛି।

0: ହଁ ମେସିନ ଗୋଟେ ଛୋଟ ହାତ ମେସିନ ରଖି ତାକୁ କାଟି ଦି ଘାମା ଲାଗେ ସବୁ ଦିଆ ହଉଛି କୁଣ୍ଡା ଦେଇ ସାରିଲା ପରେ ଆଉ ତାକୁ ବାହାରୁ ଚାଲନି ଖର୍ଚ୍ଚ କରିବାର ତାଙ୍କ ଖର୍ଚ୍ଚ ବାହାରୁଛି ଆଉ ଗାଡି ସେତେ ଆମ ପ୍ରଫିଟ ପାଇପାରୁନୁ ତାଙ୍କ ଚଳେଇବୁ ଆଉ ସେବା
1: ମାନେ ଗାଈ ଗାଈ ରଖିଛନ୍ତି କିଛି ତ କ୍ଷୀରରୁ ଯାହା ବାହାରୁଛି ଆଉ ମଧ୍ୟ ଲାଭ ନଥିଲେ ମଧ୍ୟ କ୍ଷତି ନାହିଁ
0: କ୍ଷତି ସେମିତି କିଛି ନାହିଁ
1: କ୍ଷତି ସେମିତି କିଛି ନାହିଁ
0: ଆଉ ତାଙ୍କର କଣ ଜିନିଷ ଗୋବର ବି ପଇସା ହଉଛି ନା
1: ହଁ ଗୋବର ବି ପଇସା ଅଛି ଗୋବର ଗ୍ୟାସ ବି କରୁଛନ୍ତି ଆପଣ ବ୍ୟାଙ୍କ ସହାୟତା କିଛି ପାଇଛନ୍ତି କି ଯେତେବେଳେ ଗାଈ
0: ଗାଈ
1: ପାଇଁ ବୋଲି ବ୍ୟାଙ୍କ ସହାୟତା କିଛି ପାଇନାହାନ୍ତି ହଉ ଆପଣ ଏତିକି ସମୟ ଦେଲେ ଆମ ସହିତ କଥା ହେଲେ ଆକାଶବାଣୀ ସମୟ ଦେଇଛନ୍ତି ଆମେ ଆଜି ଛେଳି ଚାଷ ଆଉ ଗାଈ ଚାଷ କିପରି ଲାଭଜନକ ଚାଷ କଥାବାର୍ତ୍ତା ହେଲେ ଆଲୋଚନାରେ ତ ଆପଣ ଶୁଣିଲ ନା
2: ପଚାରିବାକୁ ବୁଲୁ ଭାଇ
1: ଆମେ ଚାରି କଥା ବୈଠକ ଆସି ଆଲୋଚନା କଲେ ତ ଜାଣିବା ହେ ଆଉ ଆମର ତ ମାଝି ଆସିବାକୁ ଖାଲି ଅଳସୁଆ ହଉଛି କଣ ବିଲରୁ ଆଇଲେ ଖାଲି ଶୋଇପଡି ବୋଲି
2: ତାହେଲେ
1: ସିନ୍ଧିଆ ମାଟିରେ ମାଟି ହେଇକି କାମ କରୁଛି କଣ କରିବା
2: କହୁନାହାନ୍ତି
1: ହଉ ତମେ ବସ ମୁଁ ଗୋଟେ ଗୀତଟେ ପକଉଛି ଶୁଣ
2: ଟିକେ ହାଲକା ଭଲ ଭାବରେ ଗୀତଟେ ଶୁଣ।

0: ଶୁଣିଲ ନା ଭଜନ ଟା ଭଲ
1: ବଢିଆ
0: ଲାଗେ?
1: ଲାଗିଲା ନା? ନା ବଢିଆ ଲାଗିଲା, ଏବେ ତ ପୁରା ଜଗନ୍ନାଥଙ୍କର ଦିନ ପଳେଇ ଆସିଲା।
0: ଆଉ ଯେ ଦ୍ୱିତୀୟ ପର୍ଯ୍ୟାୟକୁ ଯିବା କଥା, ବେଳ ହେଇଯାଉଛି ଦ୍ୱିତୀୟ ପର୍ଯ୍ୟାୟକୁ ଯିବା।
1: ତମେ ଯୋ ଗାଁ ଆଡେ କଣ ଯାଇକିରି କଥା ହେଇଥିଲି ବୋଲି କହୁଥିଲ, ତ ସଫଳ ଆସି ସହିତ ମିଶିଥିଲ ବୋଧେ?
0: ହଁ ହଁ ଏ ଆମର ବୁରୁପଡା ଗାଁର, ଆମର ଏ ହିଞ୍ଜିଳିକାଟୁ ଅଞ୍ଚଳରେ ବା ବୁରୁପଡା।
1: ଓ ପୁରୁପଡା କଥା କହୁଛ କି?
0: ହଁ ଏ ଶାନ୍ତନୁ
1: ବଢିଆ
0: ଭାଇ,
1: ଲାଗେ
0: ଆମର ଶାନ୍ତନୁ।
1: ଶାନ୍ତନୁ ଭାଇ ଏ ଯୋ ପନିପରିବା ଚାଷ
0: ହଁ
1: କରୁଥିଲେ ଆଉ?
0: ହଁ
1: ହଁ
0: ହଁ
1: ହଁ ହଁ
0: ସବୁ
1: ଜାଣିଛି
0: ପ୍ରକାର,
1: ଜାଣିଛି।
0: ଆମେ ଯୋଉ ସମନ୍ୱିତ ଚାଷ କଥା ହେଲାନି ସିନ୍ଦିଆ ଗାଉ, ସବୁ
1: ହଁ
0: ପ୍ରକାର ଚାଷ କରୁ, ତାଙ୍କ ସହିତ ଟିକେ ଆଲୋଚନା କରୁଛି, ତାଙ୍କ କଥା ଟିକେ ଦୁଃଖ ସୁଖ ଟିକେ ଶୁଣିଦେବା।

0: ଏବେ ତାର ମାନେ ଅମଳ କରାଯାଉଛି,
1: ଆଉ କଣ ହେଉଛି,
0: ଆଉ ବାଇଗଣ ଅଛି, କଟିକି ପୋଟଳ ଅଛି,
1: ବର୍ତ୍ତମାନ ଲାଗିଛି ବାଇଗଣ କଟିକି,
0: ହଁ ବାଇଗଣ କଟିକି ପୋଟଳ ସବୁ ଲାଗିଛି, ଆଉ ମୁଗ ଏବେ ବି ପକା ହଉଛି ଖରାଦିନ,
1: ଖରାଦିନ ମୁଗ କେତେ ଏରିଆରେ କେତିକି ବିଲରେ ଜମିରେ କରିଛନ୍ତି,
0: କେତିକି ଜମିରେ ମାନେ ଏବେ ଦୁଇ ଏକର ହବ,
1: ଦୁଇ ଏକର ଜମିରେ
0: ଏବେ ପୁରା ଲାଗିନି, ମାନେ ଯୋଉଟା ଚଣା ଉଡା ହବ ସେଥିରେ ମାନେ ମୁଗ ଆମର ହବ।
1: ହେଲେ ଖରାଦିନିଆ ମୁଗ ସବୁବେଳେ କରନ୍ତି କି ଆପଣ?
0: ହଁ।
1: ଏବେ ବିହନ କେମିତି ଆଣିଥିଲେ, ବିହନ ବିଶୋଧନ କରିଛନ୍ତି ନା କଣ କରିଛନ୍ତି, କେମିତି କରିଛନ୍ତି?
0: ବିଶୋଧନ ତ କରାଇନି, ବିହନ ଆମେ ପ୍ରାୟ 4-5 ବର୍ଷ ତଳେ ଆମେ ଆଙ୍କୁଶପୁରରୁ ଆଣିଥିଲେ ବିହନ।
1: ଓହୋ, ସେଇଟା ସେଇ ଗୋଟେ ବିହନ ରଖିକି ଆପଣ ପ୍ରତିବର୍ଷ ବ୍ୟବହାର କରୁଛନ୍ତି? ହଁ ହଁ, ତ ବିହନ ବିଶୋଧନ କରିବା ଆବଶ୍ୟକତା ପଡିନି କିଛି?
0: ନାଇଁ, ସେମିତି କିଛି ପଡିନି, ବିହନରେ କିଛି ପ୍ରୋବ୍ଲେମ ମୁଗରେ କିଛି ଦେଖାଯାଉନି,
1: ଦେଖାଯାଇନି। ଆଚ୍ଛା ଆଚ୍ଛା, ଯଦି ଆପଣ ଏବେ ଲଗେଇଛନ୍ତି ଜମିରେ ମୁଗ ଲଗେଇଛନ୍ତି ଖରାଦିନିଆ, ତ ଜମି କିପରି ପ୍ରସ୍ତୁତ କଲେ?
0: ଜମି ଏବେ ତ ଚଣା ଉପୁଡା ହଉଛି, ଚାଷ ତ ଏବେ ଠିକଠାକ ଅଛି, ତାକୁ ଗୋଟେ ଗୋଟେ ଚାଷ କରେଇକି ନଙ୍ଗଳ ସେୟାର କରିକି ମୁଁ ଧାଡିରେ ଏ ବର୍ଷ ସବୁ ପକେଇଛି, ତିଆରି କରି ଘାସ ହେଇଯାଉଛି, ନହେଲେ
1: ବ୍ୟବହାର କରନ୍ତି ଏଇ ପ୍ରଣାଳୀରେ ହିଁ କରନ୍ତି କି?
0: ନାଇଁ, ଆଗ ସେମିତି ଟ୍ରାକ୍ଟରରେ ପକାଉଥିଲା, ବର୍ଷ ହେଲା ମୁଁ ପାୱାର ୱିଡର ଆଣିଛି ଗୋଟେ, ସେଥିପାଇଁ ଏଇଟା ଧାଡିରେ ପକେଇବା ସୁବିଧା ହେଉଛି।
1: ନିଜେ କିଣିଛନ୍ତି ନା କଣ? ଆଚ୍ଛା, ଭଡା ଦିଅନ୍ତି କି ଅନ୍ୟ ମାନଙ୍କୁ? ହେଲେ ଯୋଉ ମୁଗ ଲଗେଇଲେ ଆପଣ, ଏବେ କେତେ ଦିନ ହେଲା ଲଗେଇଛନ୍ତି ଖରାଦିନିଆ ମୁଗ?
0: ଏବେ ଆଜି ପଡିବ, ଏବେ କାଲି ଟିକେ ପକା ହେଇଥିଲା, ଯେତିକି ଚଣା ଉପୁଡା ହବ ଜମିରେ ପକା ହଉଛି।
1: ବାଦାମ ଲଗେଇଛନ୍ତି, ବାଦାମ ଯେତିକି ଆଦା ହେଇ ଉପୁଡା ହେଇଯାଉଛି, ହାରଭେଷ୍ଟ ହେଇଗଲା ପରେ ଆପଣ ସେଥିରେ ମୁଗ ଲଗେଇ ଦେଇଛନ୍ତି, ବହୁତ ବଢିଆ। ତ ଆପଣ ସବୁବେଳେ ଏଇଆ କରନ୍ତି, ଜାଣିଥିଲେ କେମିତି କରିବାର ବୋଲି?
0: ହଁ ହଁ, ଆମେ ଏବେ କରୁଛୁ, ଏବେ
1: ସବୁବେଳେ କରୁଛନ୍ତି,
0: 3 ବର୍ଷ ହେଲା ଏବେ
1: ଚାଲିଛି, 3 ବର୍ଷ ହେଲା କରୁଛନ୍ତି। ତ ଏବେ ଧାନ ମୁଗ ଯୋଉ ବୁଣିବେ, ଏବେ 2-3 ଦିନ ଭିତରେ ଆପଣଙ୍କ ମୁଗ ବୁଣା ପ୍ରାୟ ସରିଯିବ, ତାପରେ କଣ କରିବେ?
0: ତାପରେ ଆଉ କଣ, ମାନେ ଏବେ ତ ବର୍ଷା ହଉଛି, ପାଣି ମଡେଇବା କିଛି ଦରକାର ନାହିଁ, ବେଶୀ ଘାସ ଯଦି ହେଲା ତ କୋଡ଼ିରେ ଟିକେ ଏଟା କରିବାକୁ ପଡିବ ଆଉ, ପିଡ଼ିଆ ପିଡ଼ିଆ ଯାକ ଆଉ।
1: ହଁ ହଁ, ଯଦି କିଛି ଗଛ ହେଲା ପରେ, ଯୋଉ ଗଜା ହେଲା ପରେ, ଗଛ ହେଲା ପରେ ତାକୁ କିଛି ରୋଗ ପୋକ ପରିଚାଳନା ପାଇଁ କିଛି ଔଷଧ ବ୍ୟବହାର କରିବେ କି?
0: ହଁ, ଔଷଧ ଏବେ ଯୋଉ ସିଜନ ବି କଲେ ଔଷଧ ନିହାତି ଦରକାର,
1: ନିହାତି ଦରକାର। ଆଗରୁ ପକେଇବେ ନା ହେଲା ପରେ ପକେଇବେ?
0: ଆମେ ଆଗରୁ ସେମିତି କିଛି ପକଉନି, ଯୋଉଟା ବି ହେଲା ପରେ ଆଇ ପକଉଛୁ।
1: ହଁ ହଁ, ଠିକ ଅଛି। ହଁ, ଆପଣଙ୍କ ଏରିଆରେ ବହୁତ ଲୋକ କରୁଛନ୍ତି କି ଏଇ ଖରାଦିନିଆ ମୁଗ ଚାଷ?
0: ହଁ, କରୁଛନ୍ତି, ଏବେ କରୁଛନ୍ତି।
1: ହଁ ହଁ ହଁ, ବାଦାମ ସରିଲା ପରେ ଖରାଦିନିଆ ମୁଗ ଚାଷ କରୁଛନ୍ତି?
0: ବାଦାମ ସରିଲା ପରେ ସମସ୍ତେ କରୁନାହାନ୍ତି, କମ କମ କରୁଛନ୍ତି।
1: ଆଚ୍ଛା ଆଚ୍ଛା, କିନ୍ତୁ ଆପଣ ଆପଣ ସବୁବେଳେ ସଫଳତା ପାଇଛନ୍ତି, ମାନେ ଭଲ ଲାଭ ହେଇଛି, ଫସଲ ଭଲ ହେଇଛି କି? ଆପଣ 3 ବର୍ଷ ହେଲା କରୁଛନ୍ତି?
0: ହଁ, ମୁଗ ହଉଛି, ଗଲା ବର୍ଷ ହିଁ ଟିକେ ଖରାପ ହେଇଯାଇଥିଲା, ଘାସ ବେଶୀ ହେଇଗଲା, ବାବାର ଦେହ ଖରାପ ହେଲା, ଆଉ ଆମେ ଅମଳ କରିଚାଲୁନି କିଛି, ବିହନ ଯେତିକି ପକେଇଥିଲୁ ସେତିକି ହିଁ ଆମେ ପାଇଲୁ, ଆଉ
1: ଘାସ ପରିଚାଳନା ନିହାତି ଆବଶ୍ୟକତା।
0: ହଁ,
1: ଘାସ ପରିଚାଳନା କଲା ପରେ ଅଧିକ ଫସଲ ହବ କି? ମାନେ
0: ବହୁତ ପୁରା ଡବଲ ହବ, ଗଛ ମାନେ କୋଡ଼ିରେ ଯଦି କୋଡ଼ିରେ ଲଗେଇଲେ ସେଇ ପୁରା ଗଛ ଯେତିକି ଅମଳ କଥା ତାକୁ ଡବଲ ଠୁ ଆହୁରି ଅଧିକ ହବ।
1: ଓହୋ, ହେଲେ ଘାସ ପରିଚାଳନା ପାଇଁ ଆପଣ ମୂଲିଆ କରିକି ଘାସ
0: ସଫା
1: କରି ଘାସ ପରିଚାଳନା କରିବାକୁ ପଡୁଛି, ମାନେ ଫସଲ ଅଦା ହେବା ଭିତରେ
0: ଗୋଟେ ଥର କରିଦେଲେ।
1: ଆଚ୍ଛା ଆଚ୍ଛା, ବଡ ବଡ ଘାସ ହେଲା ପରେ ଗୋଟେ ଥର ସଫା କରିଦେଲେ ଆଉ ଉଠିବନି?
0: ବେଶୀ ବଡ ନାହିଁ, ମାନେ 3-4 ଇଞ୍ଚ ନାହିଁ, ଆହୁରି ତାଠୁ ଛୋଟ ହେଇଥିବ।

0: ହେଲେ ଧାନ ଜମି ଲଗେଇଲେ ଧାନ ଜମିରେ କଣ ଲଗେଇଛନ୍ତି?
1: ଧାନ ଜମି ଚିନା ବାଦାମ ହେଲା।
0: ଚିନା ବାଦାମ ହେଲା। ଆଚ୍ଛା ଆଚ୍ଛା, ଆଉ ଯୋଉ ଏବେ କହିଲେ ବାଇଗଣ ଆଉ କଟିକି ପୋଟଳ ଲାଗିଛି ବୋଲି, ସେଟା ଏତିକି ଏରିଆରେ ଲଗେଇଛନ୍ତି?
1: ସବୁ ଲାଗିଛି, ବାଇଗଣ ଲାଗିଛି, କଟି ପୋଟଳ ଲାଗିଛି, କୁନ୍ଦୁରି ଲାଗିଛି, ସବୁ।
0: ଆଚ୍ଛା, ବାଇଗଣ ପ୍ରତି ବର୍ଷ କେତେ ଥର ଚାଷ କରୁଛନ୍ତି ବାଇଗଣ ଫସଲ?
1: ବାଇଗଣ ତ ମୁଁ ବାଇଗଣ ଅଧିକ କରିନି, ମୁଁ ସବୁ ମାନେ ଦୁଇ ଥର କରିଛି। ଦୁଇ ବର୍ଷରେ କରିଥିଲି, ସେ ପୁରା ବର୍ଷେ ଯାଏ ତାର ଅମଳ ଚାଲା। ତାପରେ ଏବେ ଏବେ ମାନେ ଏବେ ତ ଏବେ ତାର ହାର୍ଭେଷ୍ଟିଂ ଚାଲିଛି, ରେଟ୍ ତ ପୁରା ହଉନି। ଏବେ ମାନେ ତୋଳିଲେ ବହୁତ ବାହାରିବ, କିନ୍ତୁ ତୋଳିବାକୁ ଇଚ୍ଛା ହଉନି। ଇଆଡ଼େ ଚଣା କାମରେ ଲାଗିଛି, ତୋଳି ପାରୁନି, ମାଙ୍କଡ଼ ଖାଉଛି। ରେଟ୍ ତ କିଛି ନାହିଁ, ସେଥିପାଇଁ ତୋଳି ପାରୁନି।
0: ବାଇଗଣ ଗୋଟେ ଥର ଯଦି ଆପଣ ଫସଲ ଆରମ୍ଭ କଲେ ଗୋଟେ ବର୍ଷ ଯାଉଛି ତାର
1: ଯଦି ଠିକ ହାତ ସଫା କରି ଠିକ ରେ ଯଦି ରଖିବ ହେଲେ ବର୍ଷ ଯାଇଛି।
0: ପ୍ରତ୍ୟେକ ଦିନ ଦେବାକୁ ପଡିବ ନା ସପ୍ତାହ ସପ୍ତାହକୁ ଥରେ ଦେଲେ ପଡୁଛି?
1: ସପ୍ତାହ ନାହିଁ, 4-5 ଦିନ 5-6 ଦିନ। ତାପରେ ଖରା ବି ଦେଖି
0: ବର୍ଷା ବର୍ଷି ହେଲେ
1: 5-6 ଦିନ ଭିତରେ ତାକୁ ଦେବାକୁ ପଡିବ।
0: ହେଲେ ଆପଣ ଯୋଉ ବାଇଗଣ ଏତେ ଏରିଆରେ ଲଗେଇଛନ୍ତି, ତ ପାଣି କିପରି ଜଳସେଚନ କିପରି କରନ୍ତି?
1: ପମ୍ପ ହାଉସ ଅଛି,
0: ପମ୍ପ ହାଉସ ଅଛି, ନିଜର ଅଛି? ହେଲେ ଏଇ ଯୋଉ କଟିକି ପୋଟଳ ଲଗେଇଛନ୍ତି, କଟିକି ପୋଟଳ କେତେ ଦିନ ଫସଲ ଆଦାୟ ହବ?
1: କଟିକି ପୋଟଳ ତ ଏମିତି ରଖିବ, ତାକୁ ତ ବହୁତ ଦିନ ରଖିପାରିବ, ଏମିତି 12-15 ବର୍ଷ ରଖିଲେ ବି ଚଳିବ। ଆମର ଏବେ ବି ଅଛି ଫାଇଲିଂ, 2004 ଫାଇଲିଂ ହେଲା। ଫାଇଲିଂ ପରେ, ଫାଇଲିଂ ରେ ଗୋଟେ ମାସ ପରେ ଲଗା ହେଇଥିଲା, ଏବେ ଯାଏ ସେଟା ଅଛି।
0: ଆଚ୍ଛା ଆଚ୍ଛା ଆଚ୍ଛା,
1: ତାକୁ ତାକୁ ଔଷଧ ଯଦି ତମେ 8 ଦିନ ଥରେ ପକଉଥିବ ବାହାରିବ, ତାକୁ ଔଷଧ ବନ୍ଦ କରିଦେଲ ହେଲେ ସେ ଫଳ ବି ରହିବ,
0: ମାନେ ତା ମୂଳ ନଷ୍ଟ ହବନି। ବର୍ଷ ବର୍ଷ 15-10 ବର୍ଷ ଯାଏ ତା ମୂଳ ରହିବ, ଯୋଉ ଜାଗାରେ ଲାଗିଛି ସେଇ ଜାଗାରେ ଲାଗିକି ହିଁ ଥିବ ସେଇ ବାଡରେ।
1: ତାର କଣ ବାହାରିବ, ସେ କଣ ତ
0: ହେଲେ ପ୍ରତ୍ୟେକ ଦିନ ଏବେ ଆପଣଙ୍କର ବାଇଗଣ ଆଉ କଟିକି ପୋଟଳ କେତିକି ଆଦାୟ ହଉଛି, କେତିକି ପରିମାଣ?
1: ବାଇଗଣ ତ ଏବେ 15 ଦିନ ହେଲା ଆମର ହାର୍ଭେଷ୍ଟିଂ ହେବାର। ବାଇଗଣ ସବୁ ଗୁରୁତର ନିଆଯାଇଥିଲା, ସରିକି ଯିବ ଆଉ ଏବେ ତା ଆଗରୁ ତ 20 କେଜି ଲେଖେ ବାହାରିଥିଲା, ଏବେ ଲାଷ୍ଟ ଥର 70 କେଜି ହେଇଥିଲା, ଏବେ ଏବେ କଲେ 60 କେଜି ବାହାରିବ।
0: ବହୁତ ଭଲ। ଆପଣ କେତେ ବର୍ଷ ହେଲା ଆପଣ ଚାଷବାସ କଲେଣି?
1: ମାନେ
0: ବହୁତ ବଢିଆ, ଆପଣ ଚାଷ କାମ ବହୁତ ଦିନ ହେଲା କଲେଣି, ସଫଳତା ବି ପାଇଛନ୍ତି ବହୁତ, ଆଉ ଖୁସି ବି ଅଛନ୍ତି ଚାଷ କାମ କରିକି? ବହୁତ ଭଲ ଲାଗିଲା ଆପଣ ସହିତ କଥା ହେଇକି। ଚାଷବାସରେ ପନିପରିବା କରନ୍ତି, ମିଶ୍ରିତ ଚାଷବାସ କରନ୍ତି ଆପଣ, ତ ଆପଣ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ଶୁଣିଲ ନା
2: ବଢିଆ ଲାଗିଲା, ଛେଳି ଚାଷକୁ ପନିପରିବା ଚାଷ
0: ବୋଲେ ଆମେ କାହିଁକି କଥା ହଉଛେ ବୋଲେ ଆମେ ଆମେ ତ ଦିଟା କଥା ଶିଖୁଛେ ଲୋକଙ୍କ ଠୁ। ଏବେ ଯେମିତି ବୁଲୁ ଭାଇଙ୍କ ଠୁ ଶିଖିଲେ ଛେଳି ଚାଷ କଥା, ଛେଳିଟେ ରଖିଦେ, କିଛି ବେଶୀ ଖର୍ଚ୍ଚ ନାହିଁ ଆଉ ବେଶୀ ପରିଶ୍ରମ ନାହିଁ, ଭଲ ପଇସା ରୋଜ

0: ଚାଷକୁ ଇଆଡେ ପନିପରିବା ଚାଷ
1: ବୋଲେ ଆମେ କାହିଁକି କଥା ହଉଛେ ବୋଲେ ଆମେ ଆମେ ତ ଦିଟା କଥା ଶିଖୁଛେ ଲୋକଙ୍କ ଠୁ, ଏବେ ଯେମିତି ବୁଲୁ ଭାଇଙ୍କ ଠୁ ଶିଖିଲେ ଛେଳି ଚାଷ କଥା।

ଏଲେ ମନୋହର ଉଦାସ ଏବଂ ଲତା ମଙ୍ଗେସ୍କର ଚଳଚ୍ଚିତ୍ର ଥିଲା ହିରୋ। ଏଥିସହ ସେତେବେଳେ ଆମର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଆସନ୍ତା କେତୋଟି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ। ପ୍ରଥମେ ଆମେ ନେଇଛୁ ଆରତୀ ଚଳଚ୍ଚିତ୍ରରୁ, ପ୍ରଣବ କିଶୋର ପଟ୍ଟନାୟକ, ଚନ୍ଦନା ରଥ ଏବଂ ତାଞ୍ଜନ ସିଂଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଜଗଜିତ୍ ସିଂ ଏବଂ ଚିତ୍ର ସିଂଙ୍କ ଯୁଗଳ କଣ୍ଠରେ କେତୋଟି ହିନ୍ଦୀ ଗଜଲ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି। ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଆସନ୍ତୁ ବର୍ତ୍ତମାନ ଶୁଣିବା କେତୋଟି ମନକୁ ଛୁଇଁଲା ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ। ପ୍ରଥମ ଶୁଣନ୍ତୁ ଗୀତା ପଟ୍ଟନାୟକ ଏବଂ ସାଥୀଙ୍କ କଣ୍ଠରେ ଅଦିନା ମେଘ ଏହି ଚଳଚ୍ଚିତ୍ରର ଗୀତଟି।

ଶୁଣୁଥିଲେ ଅକ୍ଷୟ କୁମାର ମହାନ୍ତି ଗାଇଥିବା ଆକାଶଦୀପ ଚଳଚ୍ଚିତ୍ରର ଗୀତଟି। ଏଥିସହ ଶେଷ ହେଲା ଆମର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ପ୍ରଭାପୁର ସମୟବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 11 ବଜେକୁ ଯାଉଛି। କିଛିକ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ, ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।